ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପ୍ରାତଃ 6 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମାଚାର ପରେ ପରେ ଇଂରାଜୀରେ ସମ୍ବାଦ। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମରେ ଏଥର ନିଜ କଣ୍ଠରେ ଭକ୍ତିଗୀତଟି ବାଢ଼ିଛନ୍ତି କଳ୍ପନା ପଟ୍ଟନାୟକ, ରଚନା କରିଛନ୍ତି ସଂଯୁକ୍ତା ପଟ୍ଟନାୟକ।

କାର୍ଯ୍ୟକ୍ରମରେ ଏଥର ନିଜ କଣ୍ଠରେ ଭକ୍ତିଗୀତଟି ବାଢ଼ିଛନ୍ତି କଳ୍ପନା ପଟ୍ଟନାୟକ, ରଚନା କରିଛନ୍ତି ସଂଯୁକ୍ତା ପଟ୍ଟନାୟକ।

ଭାଗ୍ୟ ଥିଲେ ବାନ୍ଧି ରଖ ଅନବେଗ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘଟି ବାଢ଼ିଛନ୍ତି ନିଜ କଣ୍ଠରେ ଅର୍ଚ୍ଚନା ଲାଟ୍, ରଚନା କରିଛନ୍ତି ନିର୍ମଳ ପଣ୍ଡା।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଭାଗବତରେ ବର୍ଣ୍ଣିତ ଅବଧୂତଙ୍କର ପଞ୍ଚମ ଗୁରୁ ହେଉଛନ୍ତି ଅଗ୍ନି। ପ୍ରାଣୀମାନଙ୍କୁ କ୍ରିୟାଶୀଳ କରିବା ସହିତ ସେମାନଙ୍କ ଭିତରେ ଶକ୍ତି ସଞ୍ଚାର କରି ସୃଷ୍ଟିକୁ କର୍ମମୁଖର କରିବାରେ ଏହି ଅଗ୍ନି ହେଉଛନ୍ତି ମୂଳ। ତେଣୁ ପଞ୍ଚମହାଭୂତ ମଧ୍ୟରେ ଅଗ୍ନିଙ୍କୁ ମୂଳଭୂତ ଭାବରେ ଗ୍ରହଣ କରାଯାଏ। ଋଗ୍ବେଦରେ ଅଗ୍ନିଙ୍କୁ ଏକଦେବ ବୋଲି କୁହାଯାଇଛି। ଇନ୍ଦ୍ରଂ ମିତ୍ରଂ ବରୁଣଂ ଅଗ୍ନି ମାହୁରଥୋ ଦିବ୍ୟଶଃ ସୁପର୍ଣ୍ଣା ଗରୁତ୍ୱାନ୍ ଏକଂ ସଦ୍ ବିପ୍ରାହା ବହୁଧା ବଦନ୍ତି ଅଗ୍ନି ଯମଂ ମାତରି ସ୍ୱାନ ମାହୁଃ। ଅର୍ଥାତ୍ ସେହି ଏକ ରୂପରେ ଥିବା ଅଗ୍ନିଙ୍କୁ ହିଁ ବିପ୍ରମାନେ ଇନ୍ଦ୍ର ମିତ୍ର ବରୁଣ ଅଗ୍ନି ଯମ ଇତ୍ୟାଦି ନାଁରେ କହନ୍ତି। ଅଗ୍ନିଙ୍କୁ ବେଦ ପୂର୍ବବର୍ତ୍ତୀ ଋଷିମାନେ ଆରାଧନା କରୁଥିବା ସମ୍ପର୍କରେ ଋଗ୍ବେଦ ଆହୁରି କହିଛନ୍ତି, ଅଗ୍ନି ହି ପୂର୍ବେଭିଃ ଋଷିଭିରିଡ୍ୟଃ ଉତନୁ ତନେଭିଃ। ଏ ସବୁଥିରୁ ଜଣାପଡ଼ୁଛି ଯେ ପ୍ରକୃତିର ବିଭିନ୍ନ ତତ୍ତ୍ୱରେ ନିହିତ ଶକ୍ତିକୁ ଦେବତା ଭାବରେ ସ୍ୱୀକାର କରି ସେମାନଙ୍କର ଚରିତ୍ର ବିଶ୍ଲେଷଣର ଏକ ବୈଜ୍ଞାନିକ ପଦ୍ଧତି ବେଦ ଯୁଗରେ ମଧ୍ୟ ଥିଲା। କିନ୍ତୁ କାଳକ୍ରମେ ଭକ୍ତି ଭାବନାର ବ୍ୟାପକ ପ୍ରଚାର ଫଳରେ ସଂସ୍କୃତ ପଣ୍ଡିତମାନେ ବିଭିନ୍ନ ଦେବତାମାନଙ୍କ ଭିତରେ ଥିବା ତତ୍ତ୍ୱଗୁଡ଼ିକ ଆଡ଼ୁ ଜନତାଙ୍କୁ ବିମୁଖ କରାଇ ଦେବତାମାନଙ୍କ ଉପାସନାରେ କର୍ମକାଣ୍ଡ ପ୍ରତି ଅଧିକ ଆକର୍ଷିତ କରିଦେଲେ। ଫଳରେ ତତ୍ତ୍ୱଗୁଡ଼ିକ ଲୁଚିଗଲା, କର୍ମକାଣ୍ଡ ପ୍ରମୁଖ ହୋଇଗଲା। କିନ୍ତୁ ଭାଗବତକାର ଜଗନ୍ନାଥ ଦାସ ଅବଧୂତଙ୍କର ଗୁରୁଗ୍ରହଣ ମାଧ୍ୟମରେ ପୁଣି ସେହି ମୂଳ ତତ୍ତ୍ୱଗୁଡ଼ିକ ଆଡ଼କୁ ଆମର ଦୃଷ୍ଟି ଫେରାଇବାର ଉଦ୍ୟମ କରିଛନ୍ତି। ପୃଥିବୀରେ ମଣିଷ ସଭ୍ୟତାର ବିକାଶ ହେଇଛି ଏହି ଅଗ୍ନି କାରଣରୁ। ଅଗ୍ନିର ବ୍ୟବହାର ଜାଣିବା ପରଠାରୁ ତା'ର ଶକ୍ତିକୁ ଚିହ୍ନିଛି ମଣିଷ, ଏବଂ ଆଜି ସଭ୍ୟତାର ଯେକୌଣସି ଦିଗକୁ ଦେଖନ୍ତୁ ସବୁ ମୂଳରେ ରହିଛି ଏହି ଅଗ୍ନିଶକ୍ତି। ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ରହିଛି ଅଗ୍ନି। ଆମ ଭିତରେ ଥିବା ଅଗ୍ନିର ଦାହିକା ଶକ୍ତି ହେତୁ ଆମେ ଗ୍ରହଣ କରୁଥିବା ଖାଦ୍ୟରୁ ଶକ୍ତି ଉତ୍ପାଦନ ହୋଇ ଆମକୁ କର୍ମଚଞ୍ଚଳ କରାଏ। ଏହାକୁ ଆମେ କହୁ ଜଠର ଅଗ୍ନି। ଏବଂ ଏହି ଅଗ୍ନି ଲିଭି ଲିଭି ଆସିଲେ ମଣିଷର ଜୀବନ ଦୀପ ମଧ୍ୟ ଲିଭିଯାଏ। ଗୋଟିଏ ମୁହୂର୍ତ୍ତ ଚିନ୍ତା କରିବା ଯେ ଅଗ୍ନି କୌଣସି ରୂପରେ ବି ଆଉ ନାହିଁ, ପରମୁହୂର୍ତ୍ତରେ ମଣିଷ ପ୍ରାଚୀନ ପ୍ରସ୍ତର ଯୁଗକୁ ଖସିପଡ଼ିବ, ବିକଳ ହୋଇଯିବ ଆମର ଅବସ୍ଥା। ଅଗ୍ନି ଭିତରେ ଏ କଲ୍ୟାଣକାରୀ ଏବଂ ସମଦର୍ଶୀ ଭାବଟି ଲକ୍ଷ୍ୟ କରିଥିଲେ ଅବଧୂତ। ଭାଗବତ କହୁଛନ୍ତି, ଅଗ୍ନି ଜେସନେ ସର୍ବ ଖାଇ ବିଚାରେ ଗୁଣ ଦୋଷ ନାହିଁ। ଯଜ୍ଞରେ ଘୃତ ଗ୍ରହଣ କରିବାଠାରୁ ମୁର୍ଦ୍ଦାର ଗ୍ରହଣ କରି ତାକୁ ଗର୍ଭିତ କରିବା ଅଗ୍ନିଙ୍କ ପାଇଁ ଏକା କଥା। ଅଗ୍ନିଙ୍କୁ ମାଧ୍ୟମ କରି ଯେଉଁ ଯଜ୍ଞକର୍ମ କରାଯାଏ ତାହା ହେଉଛି ଗୋଟିଏ ତ୍ୟାଗ କର୍ମ, ଅର୍ଥାତ୍ ଅନ୍ୟର କଲ୍ୟାଣ ଉଦ୍ଦେଶ୍ୟରେ ଆତ୍ମତ୍ୟାଗ। ଦେବତାମାନଙ୍କ ଉଦ୍ଦେଶ୍ୟରେ ଯାହା ସମର୍ପଣ କରାଯାଏ ତାହା ଅଗ୍ନିଙ୍କ ମାଧ୍ୟମରେ ହୁଏ। ତେଣୁ ଯଜ୍ଞ କର୍ମରେ ଅଗ୍ନିଙ୍କୁ ମାଧ୍ୟମ କରି ଦେବତାମାନଙ୍କ ନିକଟରେ ଆତ୍ମସମର୍ପଣ କରିବା ଉଦ୍ଦେଶ୍ୟରେ ଯଜ୍ଞଟି ହେଉଛି ଗୋଟିଏ ପ୍ରତୀକ କର୍ମ। ତେଣୁ ଯେଉଁମାନେ ଏଭଳି ମନରେ ଯଜ୍ଞ କରନ୍ତି ତାଙ୍କ ପାଇଁ ଅଗ୍ନି ଭାଗବତରେ କହୁଛନ୍ତି, ଶ୍ରେୟ ଇଚ୍ଛନ୍ତା ଦାତାଙ୍କର ପାପନାଶନ ପୂର୍ବାପର। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଗ୍ନି ସମସ୍ତଙ୍କର, ଉଚ୍ଚ ନୀଚ ବିଚାର ଅଗ୍ନିଙ୍କର ନାହିଁ। କେବେ ପ୍ରକାଶେ ଅପ୍ରକାଶେ, ଭୋଜନ କରେ ସର୍ବବାସେ। ତେଣୁ ଅଗ୍ନିଙ୍କର ଏ ଅମିତ ଶକ୍ତି, ସୃଷ୍ଟି କଲ୍ୟାଣକାରୀ ଭାବନା, ସମଦର୍ଶୀ ଭାବ ଲକ୍ଷ୍ୟ କରି ଅବଧୂତ ତାଙ୍କୁ ଗୁରୁ ଭାବରେ ଗ୍ରହଣ କରି କହୁଛନ୍ତି, ଏଣୁ ମୁଁ ଅଗ୍ନି ଗୁରୁ କରି ଭ୍ରମୈ ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଗ୍ନି ସମସ୍ତଙ୍କର, ଉଚ୍ଚ ନୀଚ ବିଚାର ଅଗ୍ନିଙ୍କର ନାହିଁ। କେବେ ପ୍ରକାଶେ ଅପ୍ରକାଶେ, ଭୋଜନ କରେ ସର୍ବବାସେ। ତେଣୁ ଅଗ୍ନିଙ୍କର ଏ ଅମିତ ଶକ୍ତି, ସୃଷ୍ଟି କଲ୍ୟାଣକାରୀ ଭାବନା, ସମଦର୍ଶୀ ଭାବ ଲକ୍ଷ୍ୟ କରି ଅବଧୂତ ତାଙ୍କୁ ଗୁରୁ ଭାବରେ ଗ୍ରହଣ କରି କହୁଛନ୍ତି, ଏଣୁ ମୁଁ ଅଗ୍ନି ଗୁରୁ କରି ଭ୍ରମୈ ଲୋକେ ଦେହ ଧରେ।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଶ୍ରୀକୃଷ୍ଣ ଚକ୍ର ଉହାଡ଼ କରି ଯେଉଁ ଶିଶୁର ଜୀବନ ରଖିଥିଲେ ସେ ହିଁ ପରୀକ୍ଷିତ ହୋଇ ଜନ୍ମ ହେଲେ, ବଡ଼ ହେଇ ରାଜା ହେଲେ, ଆଉ ସୁଖରେ ପ୍ରଜା ପାଳନ କରୁଥିଲେ। ହେଲେ ଅଳ୍ପ ବୟସରେ କାହିଁକି ଓ କିପରି ମଲେ, ତାଙ୍କୁ ସୁଖଦେବ କି ଜ୍ଞାନ ଦେଲେ, ଏଇ କଥା ସୌନକ ପଚାରିବାରୁ ସୁତ ଋଷି କହିଲେ, ପରୀକ୍ଷିତଙ୍କ ଜାତକ କଲାବେଳେ ପଣ୍ଡିତମାନେ କହିଥିଲେ, ସଂସାରରେ ଧର୍ମରକ୍ଷା ପାଇଁ ଇଏ କଳିକି ଆୟତ୍ତ କରି ବାନ୍ଧିବ, ମାତ୍ର ବ୍ରାହ୍ମଣ ଶାପରେ ତକ୍ଷକ ଦ୍ୱାରା ମରିବ, ମରିବା ପୂର୍ବରୁ ଶୁକଙ୍କ ମୁଖରୁ ଭାଗବତ ଶୁଣିବ।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ସମ୍ବଲପୁରୀରେ ପରେ ପରେ ସମ୍ବାଦ ସଂସ୍କୃତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୂଆଦିଲ୍ଲୀର ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ର 5 ନମ୍ବର ସଂସ୍କରଣଟି ଯୋଗ ଦେବା ଲାଗି ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତଥି ଯାଇଛନ୍। ଓଡ଼ିଶାର ପୁଞ୍ଜିନିବେଶ ବାବଦ ଭିନ୍ ଭିନ୍ ବିଷୟ ଉପରେ ୟୁରୋପ ଜାପାନ ଦକ୍ଷିଣ କୋରିଆର ଶିଳ୍ପ ପ୍ରତିନିଧିମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଏ ଅବସରରେ ଆଜି ହେବାର ଥିବା ଗୋଟିଏ ରୋଡ୍ ଶୋ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିର ପରିସରରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀଙ୍କ ଲମ୍ବା ଆୟୁ, ସୁସ୍ଥ ଆଉ ନିରାମୟ ଜୀବନ ଲାଗି ପ୍ରାର୍ଥନା କରିବାର ସହିତ 11,000 ଅଧିକା ଦୀପ ଜଲାଯାଇଥିଲା। ସୂଚନା ଅନୁସାରେ ସେବା ସଂକଳ୍ପ ଅଭିଯାନ 2026 ରାଜ୍ୟର 30 ଜିଲ୍ଲାର ଗଲାକାଲି 1 କୋଟିରୁ ଅଧିକା ଆଶୀର୍ବାଦର ଦୀପ ଜଲାଯାଇଛି। ବାଚସ୍ପତି ସୁରମା ପାଢ଼ୀ ଦକ୍ଷିଣ ଆଫ୍ରିକା ଗସ୍ତଥି ଯାଇକରି କେପଟାଉନ୍ଠାରେ ହୋଇଥିବା ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର 69ତମ ଅଧିବେଶନଟି ଯୋଗ ଦେଇଛନ୍। ସେନର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରନ ହୋଇଥିବା କାର୍ଯ୍ୟକ୍ରମଟି 56ଟା ଦେଶର ବାଚସ୍ପତି, ମନ୍ତ୍ରୀ, ସାଂସଦ, ବିଧାୟକ ଆଉ ସଚିବଙ୍କ ସହିତ ଭିନ୍ ଭିନ୍ ଦେଶର ପ୍ରତିନିଧିମାନେ ଯୋଗ ଦେଇଛନ୍। ଏ ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ରାଜ୍ୟଗୋଷ୍ଠୀ ମହିଳା ସଂସଦର କାର୍ଯ୍ୟକ୍ରମଟି ଯୋଗ ଦେବାର ସହିତ ସଂସଦୀୟ ବ୍ୟବସ୍ଥାଟି ଦିବ୍ୟାଙ୍ଗମାନଙ୍କର ଭାଗିଦାରୀ ଉପରେ ହୋଇଥିବା ଆଲୋଚନାଟି ବିଲ୍ ଭାଗ ନେଇଥିଲେ। ଜନସ୍ୱାସ୍ଥ୍ୟର ସୁରକ୍ଷା, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ବନାବାର ଆଉ ତମାଖୁ ବ୍ୟବହାର କୁପ୍ରଭାବନୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଲାଗି ଲୋକସେବା ଭବନ ପରିସରକେ ତମାଖୁ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏ ବାବଦେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ଏ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍, ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ ଓ ନିଶାମୁକ୍ତ ଭାରତ ଅଭିଯାନର ଲକ୍ଷ୍ୟକେ ବରକସ କରିବା ସହିତ ଲୋକସେବା ଭବନକେ ଗୋଟିଏ ସ୍ୱଚ୍ଛ, ସୁସ୍ଥ ଆଉ ତମାଖୁ ମୁକ୍ତ କାର୍ଯ୍ୟସ୍ଥଳ ବନାବା ଲାଗି ଏ ପଦକ୍ଷେପ ନିଆଯାଇଛି। ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ସାରା ଦେଶରେ ଗଲାକାଲିଠାରୁ ମୂଲ ହୋଇଛି। ଏ ଅଭିଯାନ ଆଇବା 17 ତକ ଚାଲବା। ସ୍ୱଚ୍ଛତାକେ ପ୍ରାଥମିକତା ଦେବାର, ସାର୍ବଜନୀନ ଜାଗାମାନଙ୍କେ ସ୍ୱଚ୍ଛତା ଆଧାରିତ ସଂସ୍କାର ଆଉ ଇଥି ଯୁବପିଢ଼ିଙ୍କୁ ସାମିଲ କରବାର ହେଉଛି ଏ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମହାନଦୀ ଜଳ ବିବାଦର ଶୁଣାଣି ଆଇବା 28 ଦିନ ହେବ।

ଏ ବାବଦେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍, ଜାତୀୟ ଜଳ ଆୟୋଗଙ୍କ ମଧ୍ୟସ୍ଥତା ଥି ଦୁଇ ରାଜ୍ୟ ଭିତରେ ବୈଷୟିକ ଆଲୋଚନା ଜାରି ରହିଛି ଆଉ ବିବାଦର ସମାଧାନ ଦିଗେ ତଥ୍ୟ ଆଧାରିତ ଆଲୋଚନାକେ ଜୋର ଦିଆଯାଉଛି। ଓଡ଼ିଶା ଓ ଛତିଶଗଡ଼ ଭିତରେ ଲମ୍ବା ସମୟ ଧରିକରି ଚାଲିଥିବା ଜଳବଣ୍ଟନ ବିବାଦର ସମାଧାନ ଲାଗି ଆପୋଷ ବୁଝାମଣା ଚେଷ୍ଟା ଚାଲିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋଥି ଜୁଲାଇ 2026 ଶିକ୍ଷା ସତ୍ର ଲାଗି ନୂଆ ନାଁ ଲେଖା ଓ ପୁନଃ ପଞ୍ଜୀକରଣ ସମୟକେ ଆଇବା 30 ତାରିଖ ତକ୍ ବଢ଼ାଯାଇଛି। ଇଗ୍ନୋର ସବୁ ବିଭାଗ ଥି ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ପାଠ୍ୟକ୍ରମ ମାନକେ ନାଁ ଲେଖା ହେବା ବୋଲି ଇଗ୍ନୋ ତରଫରୁ କୁହାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଇଗ୍ନୋର ୱେବସାଇଟ୍ ଥି ଆବେଦନ କରିପାରିବେ। ବିଦ୍ୟୁତ୍ ବିତରକ କମ୍ପାନୀ TPW ODL ତରଫୁ PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନ ଥି ସୌରଶକ୍ତି ବାବଦେ ସଚେତନ କରବାର୍ ଲାଗି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରନ ସୋଲାର ରଥର ଶୁଭାରମ୍ଭ କରାଯାଇଛି। ବିଶ୍ୱକର୍ମା ପୂଜା ଅବସରରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଲାକାଲି ରଥର ଶୁଭାରମ୍ଭ କରିଛନ୍। ଛତ୍ ଉପରେ ସୌରଶକ୍ତି ବ୍ୟବସ୍ଥା ଘରୋଇ ଉପଭୋକ୍ତାମାନଙ୍କୁ ସ୍ୱଚ୍ଛ ଆଉ ସ୍ୱାବଲମ୍ବୀ ଶକ୍ତି ଯୋଗାଇକରି ସଶକ୍ତ କରବାର ସହିତ ଦେଶର ଅକ୍ଷୟ ଶକ୍ତି ଲକ୍ଷ୍ୟକେ ହାସଲ କରବାର୍ ଥି ସାହାଯ୍ୟ କରବା ବୋଲି ଶ୍ରୀ ପ୍ରଧାନ ଇ ଅବସରରେ କହିଛନ୍। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ସହିତ ଆୟୋଗର ସଦସ୍ୟମାନେ ବରଗଡ଼ ଜିଲ୍ଲା ଗସ୍ତଥି ଆସିକରି ଶିଶୁ କଲ୍ୟାଣ ସୁରକ୍ଷା ଆଉ ଅଧିକାର ବାବଦ ଭିତ୍ତିଭୂମିର ସମୀକ୍ଷା କରିଛନ୍। ଗସ୍ତ ଅବସରରେ ଆୟୋଗଙ୍କର ଏହି ଉଚ୍ଚସ୍ତରୀୟ ଦଲ ଥାନାମାନଙ୍କେ ଛୁଆମାନଙ୍କର ଲାଗି ଅନୁକୂଳ ପରିବେଶ ଆଉ ଶିଶୁ ଯତ୍ନ ଅନୁଷ୍ଠାନମାନଙ୍କେ ରହିବାର ଆଉ ପୁନର୍ବାସ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ତା ଋତୁରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ହୋଇଥିବା ଜରୁରୀ ସମୀକ୍ଷା ବୈଠକ ଥିବିଲ ଯୋଗ ଦେଇଥିଲେ। ପାଣିପାଗ ଉତ୍ତର ଥାଇଲାଣ୍ଡ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ହୋଇଛି। ଇଟା ଆଇବା କାଲି ତକ୍ ଉତ୍ତର ଆଣ୍ଡାମାନ ସାଗରର ଲଘୁଚାପ ଥି ବଦଲିବା ବୋଲି ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। ଆଇବା 3-4 ଦିନ ଭିତରେ ଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇକରି ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ସମୁଦ୍ର ଖଣି ଆଡ଼କେ ଯିବା। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାର ଜବରନୁ ଅତି ଜବର ବର୍ଷା ହେବା ବୋଲି ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ଅତି ଜବର ବର୍ଷା ହେବା ବୋଲି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀର ଯଶଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀରେ ଯୋଗଦେବେ। ସେଠାରେ ଶ୍ରୀ ମାଝି ରାଜ୍ୟରେ ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଆଲୋଚନା କରିବେ। ରାଜ୍ୟକୁ ସେମିକଣ୍ଡକ୍ଟର କେନ୍ଦ୍ରସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ ରୋଡ୍ ଶୋରେ ମଧ୍ୟ ଶ୍ରୀ ମାଝି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଅର୍ଥମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭୁବନେଶ୍ୱର ଏବଂ ବାଲେଶ୍ୱରରେ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଡପ୍ଲର ରାଡାର କାର୍ଯ୍ୟକ୍ଷମ ହେବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଉଥିବା ଡପ୍ଲର ବ୍ୟବସ୍ଥା ସାମୁଦ୍ରିକ ବାତ୍ୟା ଆକଳନ ଓ ପାଣିପାଗର ପୂର୍ବାନୁମାନ କରିବାରେ ସହାୟକ ହେବ। ଏ ସମ୍ପର୍କରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,
1: ଓଡ଼ିଶାରେ ମାତ୍ର 2 ଡପ୍ଲର ରାଡାର କାମ କରୁଥିଲା ଏବଂ ଇଏ ଉଭୟ ରାଡାର ପୁରୁଣା ବିଜ୍ଞାନ ଏବଂ କାରିଗରୀ କୌଶଳ ଏଥିରେ ବ୍ୟବହାର ହୋଇଥିଲା। ସମ୍ବଲପୁରରେ ଗୋଟେ ଡପ୍ଲର ରାଡାର କାର୍ଯ୍ୟକ୍ଷମ ହେଲା, ଯେଉଁ ରାଡାର ସ୍ୱଦେଶୀ କାରିଗରୀ କୌଶଳ ଯୁକ୍ତ ରାଡାର, ଯେଉଁ ରାଡାରଟା 250 କିଲୋମିଟରରୁ ଅଧିକ ବ୍ୟାସାର୍ଦ୍ଧ ଭିତରେ ପାଣିପାଗକୁ ନିରୀକ୍ଷଣ କରିବ ଏବଂ ପାଣିପାଗ ବାବଦରେ ଡାଟା ପ୍ରସ୍ତୁତ କରିବ।
0: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବାଣିଜ୍ୟିକ କୋଇଲା ଖଣି ନିଲାମର 16ତମ ପର୍ଯ୍ୟାୟରେ ଓଡ଼ିଶାର 4 ଖଣିକୁ ନିଲାମ ପାଇଁ ସାମିଲ କରାଯାଇଛି। ଏଥିରେ ତାଲଚେରର 3 ଓ ସୁନ୍ଦରଗଡ଼ର 1 ଖଣି ରହିଛି। ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଆଇଜି ଭାବେ ନିଯୁକ୍ତି ମିଳିଛି। 2002 ବ୍ୟାଚ୍ର ଆଇପିଏସ୍ ଶ୍ରୀ ସିହ୍ନା ବର୍ତ୍ତମାନ ସିଆର୍ପିଏଫ୍ର ଆଇଜି ଭାବେ କାର୍ଯ୍ୟରତ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେବା ସଂକଳ୍ପ ଅଭିଯାନ ଅବସରରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ 1 ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହା ମାଧ୍ୟମରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ବଣ୍ଟନ ପ୍ରକ୍ରିୟା, ଅଭିଯୋଗ ସମାଧାନ ସଚେତନତା, ସରକାରୀ ସୁଲଭ ମୂଲ୍ୟ ଦୋକାନ ସମ୍ପର୍କିତ ସୂଚନା ସମ୍ପର୍କରେ ସଚେତନ କରାଯାଉଛି। ଆସନ୍ତା 26 30 ତାରିଖ ମଧ୍ୟରେ ସେବା ସେତୁ କାର୍ଯ୍ୟକ୍ରମ ଆୟୋଜିତ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଯାତ୍ରୀ ସେବା ଅଭିଯାନ ଆରମ୍ଭ ହୋଇଛି। ଭାରତୀୟ ବିମାନ ପ୍ରାଧିକରଣର ଦେଶବ୍ୟାପୀ ପଦକ୍ଷେପର ଅଂଶ ଭାବେ ଆସନ୍ତା ମାସ 10 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏଥିରେ ଯାତ୍ରୀଙ୍କ ସୁବିଧା, ସେବାର ଗୁଣବତ୍ତା, ସୁରକ୍ଷା, ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଉଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରକୁ ତମାଖୁମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି, ନିଶାମୁକ୍ତ ଭାରତ ଅଭିଯାନର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳୀ ଭାବେ ଗଢ଼ିତୋଳିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। କଟକ ସହରରେ ଦୁର୍ଗାପୂଜା ପାଇଁ ପୂଜା କମିଟିଗୁଡ଼ିକୁ ତ୍ୱରିତ ଭାବେ ଆବଶ୍ୟକ ଅନୁମତି ପ୍ରଦାନ ଲାଗି ବାରବାଟୀ ପ୍ୟାଲେସ୍ଠାରେ ଆଜିଠାରୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ ହେବ। ଏହି ବ୍ୟବସ୍ଥା ମାଧ୍ୟମରେ ପୂଜା କମିଟି ତହସିଲ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗ ପାଇଁ ଆବଶ୍ୟକ ଅନୁମତିପତ୍ର ପାଇପାରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଲ ସପ୍ତମୀ ତିଥିରେ ଶ୍ରୀଜୀଉଙ୍କ ନିକଟରେ କେକେସି ବଦ୍ଧ ପ୍ରସ୍ତାବ କାଳିକା ଦେବୀ ସାହି ପକ୍ଷରୁ ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ମଦନ ମୋହନ ରତ୍ନସିଂହାସନକୁ ବିଜେ କରିବେ। ଏଥିସହ ଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞାମାଳ ପ୍ରାପ୍ତି କରି ନାଟମଣ୍ଡପସ୍ଥିତ ଖଟ ଉପରକୁ ବିଜେ କରିବେ। ପରେ ପ୍ରଭୁଙ୍କର ଛାମୁରେ କାଳିକା ଦେବୀ ସାହି ଲୋକେ କେକେସି ବଦ୍ଧ ପ୍ରସ୍ତାବ କରିବେ। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋର ଜୁଲାଇ 2026 ଶିକ୍ଷାପତ୍ର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧିକୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁନଃ ପଞ୍ଜୀକରଣ ପାଇଁ ଇଚ୍ଛୁକ ପ୍ରାର୍ଥୀ 200 ଅତିରିକ୍ତ ବିଳମ୍ବ ଶୁଳ୍କ ଜମା କରି ନାମ ଲେଖାଇପାରିବେ। ପ୍ରକୃତି ପାଇଁ ବାଉଁଶର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବାଉଁଶ ଦିବସ ପାଳନ କରାଯାଉଛି। 2009 ପ୍ରଥମ ଥର ପାଇଁ ବାଉଁଶ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସୀମା ବାହାରେ ବାଉଁଶ।

0: କାରିଗରଙ୍କୁ ସ୍ୱାବଲମ୍ବୀ କରିବା ତଥା ଏ କ୍ଷେତ୍ରରେ ଜୀବନ ଜୀବିକା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ବାଉଁଶ ମିଶନ କାର୍ଯ୍ୟକାରୀ କରୁଛନ୍ତି। ପାଣିପାଗ। ଥାଇଲାଣ୍ଡର ଉତ୍ତର ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଆଧୁନିକ ଦନ୍ତ ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ରିଙ୍କି ମେହର।
2: ଦାନ୍ତ ଆମ ଶରୀରର ଅବିଚ୍ଛେଦ୍ୟ ଅଙ୍ଗ। ଦାନ୍ତ ଥିବା ଯୋଗୁଁ ଆମେ ହସିଲେ ସୁନ୍ଦର ଦେଖାଯାଉ। ଦାନ୍ତ ଯୋଗୁଁ ଆମ ମୁହଁର ମାଂସପେଶୀଗୁଡ଼ିକ ଶକ୍ତିଶାଳୀ ଏବଂ ସଠିକ୍ ଭାବରେ କାମ କରିଥାଏ, ଯାହାଫଳରେ ଆମ ମୁହଁର ଗଢ଼ଣ ଠିକ୍ ରହିଥାଏ। ଦାନ୍ତ ଦ୍ୱାରା ଆମେ ଖାଦ୍ୟକୁ ଭଲ ଭାବରେ ଚୋବେଇ ଥାଉ, ଯାହାଦ୍ୱାରା ଆମର ପାକସ୍ଥଳୀ ଆରାମରେ ଖାଦ୍ୟକୁ ହଜମ କରିଥାଏ ଏବଂ ଆମ ଶରୀରକୁ ଶକ୍ତି ମିଳିଥାଏ। ଦାନ୍ତ ଆମର ଆତ୍ମବିଶ୍ୱାସକୁ ବଢ଼େଇଥାଏ। ଯଦି ଦାନ୍ତ ନଥିବ, ଆମେ ହସିବା ଏବଂ କଥା କହିବାରେ ପଛଘୁଞ୍ଚା ଦେଇଥାଉ। ଏବେ ଏହି ଆଧୁନିକ ଦୁନିଆରେ ବହୁତ କିଛି ସମ୍ଭବ ହୋଇଛି, ଯାହା ପୂର୍ବରୁ ଆମେ ଅସମ୍ଭବ ଭାବୁଥିଲେ। ଏବେ ବଜାରରେ ବହୁତ ପ୍ରକାରର ଆଧୁନିକ ଯନ୍ତ୍ରପାତି ମିଳୁଛି, ତା ସହ ନୂତନ ଚିକିତ୍ସା ପ୍ରଣାଳୀ ସାହାଯ୍ୟରେ ଆମେ ସଠିକ୍ ଭାବରେ ଏବଂ କମ୍ ସମୟରେ ଚିକିତ୍ସା କରିପାରୁଛୁ। ଯଦି ଦାନ୍ତ ନାହିଁ, ଆମକୁ ଖାଇବାରେ କଥା କହିବାରେ ଅସୁବିଧା ହୋଇଥାଏ, ତା ସହ ମୁହଁର ମାଂସପେଶୀଗୁଡ଼ିକ ଖୁବ୍ ଶୀଘ୍ର ଦୁର୍ବଳ ହୋଇଯାଏ। ସେଥିପାଇଁ ଆମେ ନୂତନ ପ୍ରଣାଳୀରେ କୃତ୍ରିମ ଦାନ୍ତ ପ୍ରତିରୋପଣ କରିପାରିବା ଏବଂ ଆମେ ସ୍ଥାୟୀ ଦାନ୍ତକୁ ମିଶାଇ କୃତ୍ରିମ ଦାନ୍ତ ମଧ୍ୟ ଲଗାଇ ପାରିବା। ଯଦି ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣବଶତଃ ଦାନ୍ତ ଭାଙ୍ଗିଯାଏ ଏବଂ ଅଧା ଦାନ୍ତ ଭାଙ୍ଗିକି ମାଢ଼ିରେ ଥାଏ, ଆମେ ସେହି ଦାନ୍ତର ରୁଟ୍ କେନାଲ କରି କ୍ୟାପ୍ ବା କ୍ରାଉନ୍ ଲଗାଇ ଆଗରୁ ଥିବା ଦାନ୍ତ ଭଳି ତିଆରି କରିପାରିବା, ଯାହା ଆମର ନୀତିଦିନିଆ କାର୍ଯ୍ୟରେ ବାଧା ଦେବ ନାହିଁ। ଆଧୁନିକ ଯନ୍ତ୍ର ଯେମିତିକି CBCT ମେସିନ୍ ସାହାଯ୍ୟରେ ଆମେ ଜାଣିପାରିବା ଦାନ୍ତର କୋଉଠି କ୍ୟାରିଜ ହେଇଛି, କୋଉଠି ପୂଜ ଜମିଛି, କୋଉଠି ରୋଗ ଅଧିକ ସଂକ୍ରମିତ ହୋଇ ପାଖ ଅଙ୍ଗକୁ ଅଗ୍ରସର ହେଇଛି। ଏହି ଯନ୍ତ୍ର ଦ୍ୱାରା ଆମେ ଜାଣିପାରିବା ଯେ ଆମର କୋଉଠି ଦାନ୍ତ ଅଛି, କେତେଟା ଦାନ୍ତ ଅଛି ଏବଂ ତା ସହ ଦାନ୍ତ ଭିତରେ ଶସର ପ୍ରସାରଣ କେମିତି ଅଛି। ଏହାଦ୍ୱାରା ଆମେ ଆଉ କିଛି ବଡ଼ ରୋଗ ଯେମିତିକି ମୁଖଗହ୍ୱର କର୍କଟ ରୋଗ, ଟ୍ୟୁମର ଅଛି ନା ନାହିଁ ଜାଣିବାରେ ସାହାଯ୍ୟ କରିଥାଏ। ଆମ ମାଢ଼ିରେ ହାଡ଼ କେତେ ପରିମାଣର ଅଛି ଜାଣିପାରିବା, ଯାହାଫଳରେ ଆମର ଚିକିତ୍ସା ପ୍ରଣାଳୀରେ ସୁବିଧା ହୋଇପାରିବ। ଯଦି ଦାନ୍ତ ମଧ୍ୟରେ ଫାଙ୍କ ଅଛି କିମ୍ବା ଦାନ୍ତ ଆଗ ପଛ କିମ୍ବା ତେଢ଼ାମେଢ଼ା ଅଛି, ଆମେ ଅର୍ଥୋଡଣ୍ଟିକ୍ ଚିକିତ୍ସା ସାହାଯ୍ୟରେ ବ୍ରେସେସ୍ ଲଗାଇ ପାରିବା। ଯେହେତୁ ବ୍ରେସେସ୍ ଦାନ୍ତ ଉପରେ ଲାଗିଥାଏ, କେତେକଙ୍କୁ ଅସୁନ୍ଦର ଲାଗିଥାଏ, ସେଥିପାଇଁ ଏବେ ଅର୍ଥୋ ଚିକିତ୍ସାରେ ବିଭିନ୍ନ ଚିକିତ୍ସା ପ୍ରଣାଳୀ ଆସିଯାଇଛି, ଯେମିତିକି ଲିଙ୍ଗୁଆଲ ଅର୍ଥୋଡଣ୍ଟିକ୍ସ ଚିକିତ୍ସା, ଯାହା ଦାନ୍ତର ଭିତରପଟେ ଲଗାଯାଇଥାଏ, ଯାହାଫଳରେ ବାହାର ଦାନ୍ତ ଠିକ୍ ଦେଖାଯାଏ। ତା ସହ ଏବେ ଆଲାଇନର୍ସ ଉପଲବ୍ଧ ଅଛି, ଯାହା କ୍ଲିୟର ଟ୍ରାନ୍ସପାରେଣ୍ଟ ବା ସ୍ୱଚ୍ଛ ଥିବାରୁ ଚିକିତ୍ସା ଚାଲିଛି ବୋଲି ଜଣାପଡ଼େନି। ଯଦି ବ୍ରେସେସ୍ ପାଇଁ ସମୟ ନାହିଁ, ଆମେ ଦାନ୍ତ ଫାଙ୍କ ଗୁଡ଼ିକୁ ଭିନିୟର ସାହାଯ୍ୟରେ ବନ୍ଦ କରିପାରିବା। ଭିନିୟର ଆମର ପ୍ରାକୃତିକ ଦାନ୍ତ ଭଳି ଦେଖାଯାଏ, ଯାହା କମ୍ ସମୟରେ ତିଆରି ହୋଇପାରିଥାଏ ଏବଂ ଦାନ୍ତରେ କିଛି ଚାପ ପଡ଼ିନଥାଏ। ମୁଖଗହ୍ୱର କର୍କଟ ରୋଗର ଚିକିତ୍ସା ପରେ ସେହି ଖାଲି ଜାଗାକୁ ପୂର୍ଣ୍ଣ କରିବା ପାଇଁ ଏବେ ସିଲିକନ୍ ବ୍ୟବହାର କରାଯାଉଛି, ଯାହା କୃତ୍ରିମ ହେଲେ ମଧ୍ୟ ପ୍ରାକୃତିକ ଅଙ୍ଗର ଅଂଶ ଭଳି କାମ କରିପାରୁଛି। AI ଜେନେରେଟେଡ୍ ସବୁ କାର୍ଯ୍ୟପ୍ରଣାଳୀ ବର୍ତ୍ତମାନ ଉପଲବ୍ଧ, ଯାହାଦ୍ୱାରା ଆମେ ଚିକିତ୍ସା କଲାବେଳେ ଭିତର ଅଂଶଗୁଡ଼ିକୁ କମ୍ପ୍ୟୁଟର ସାହାଯ୍ୟରେ ଦେଖି ସଠିକ୍ ଭାବରେ କାର୍ଯ୍ୟ କରିପାରୁଛୁ, ଯାହାଦ୍ୱାରା ଚିକିତ୍ସା ଅତି ସହଜରେ ଏବଂ କମ୍ ସମୟରେ ହୋଇପାରୁଛି। AI ଟେକ୍ନୋଲୋଜି ସାହାଯ୍ୟରେ ଆମେ କୃତ୍ରିମ ଦାନ୍ତର ମାପ ସଠିକ୍ ଭାବରେ ନେଇପାରିବା, ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଠିକ୍ରେ ଆମେ ପାଟିରେ ଲଗାଇ ପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ଆଧୁନିକ ଦନ୍ତ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ରିଙ୍କି ମେହର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବିକଶିତ ଭାରତ ଅର୍ଥନୈତିକ ଯାତ୍ରା ଶୀର୍ଷକ ସମ୍ମିଳନୀ। ଦେଶରେ 15 ବର୍ଷରୁ କମ୍ ବୟସର ପିଲାଙ୍କ ସାଧାରଣ ପାସ୍ପୋର୍ଟର ବୈଧତା 5 ବର୍ଷ ପର୍ଯ୍ୟନ୍ତ ଜାରି ରହିବା ନେଇ ଜାରି ହେଲା ସଂଶୋଧିତ ନିୟମାବଳୀ। ଭାରତୀୟ ବାୟୁସେନାକୁ ଆଜି 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବ ହାଲ। ଏନ୍ଟିଏ ପରିଚାଳିତ ୟୁଜିସି ନେଟ୍ 3 ବିଷୟର ପୁନଃ

0: ஒளியரசும் பாத
1: ஆகாசவாணி. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବିକଶିତ ଭାରତ ଅର୍ଥନୈତିକ ଯାତ୍ରା ଶୀର୍ଷକ ସମ୍ମିଳନୀ। ଦେଶରେ 15 ବର୍ଷରୁ କମ୍ ବୟସର ପିଲାଙ୍କ ସାଧାରଣ ପାସ୍ପୋର୍ଟର ବୈଧତା 5 ବର୍ଷ ପର୍ଯ୍ୟନ୍ତ ଜାରି ରହିବା ନେଇ ଜାରି ହେଲା ସଂଶୋଧିତ ନିୟମାବଳୀ। ଭାରତୀୟ ବାୟୁସେନାକୁ ଆଜି 2ଟି ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବ ହାଲ୍। ଏନ୍ଟିଏ ପରିଚାଳିତ ୟୁଜିସି ନେଟ୍ 3ଟି ବିଷୟର ପୁନଃ ପରୀକ୍ଷା ପରେ ପ୍ରକାଶ ପାଇଲା ଉତ୍ତର ତାଲିକା। ଏବଂ ଭାରତ ଆଫଗାନିସ୍ତାନ ଆନ୍ତର୍ଜାତିକ ପୁରୁଷ ଟି20 କ୍ରିକେଟ୍ ସିରିଜ୍କୁ 3-0 ଅକ୍ତିଆର କଲା ଭାରତ। ନୂଆଦିଲ୍ଲୀରେ ଆଜି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଦିଗରେ ଅର୍ଥନୈତିକ ଯାତ୍ରା ଶୀର୍ଷକର 2ଦିନିଆ ସମ୍ମିଳନୀ ଆରମ୍ଭ ହେବ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଏବଂ ଅର୍ଥ ସଚିବ ଯୋଗଦେବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ଉପସ୍ଥିତ ରହିବେ। ସମ୍ମିଳନୀରେ ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ସଚିବ ଡକ୍ଟର ସୌରଭ ଗର୍ଗ ବିକଶିତ ଭାରତ ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ ସୁପ୍ରଶାସନ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ଭୂମିକା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତର ବିକାଶ ଯାତ୍ରାରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକର ସମାଧାନ ନେଇ ସମ୍ମିଳନୀରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସ୍ପୋର୍ଟ ସଂଶୋଧନ ନିୟମାବଳୀ 2026 ଜାରି କରାଯାଇଛି। ପାସ୍ପୋର୍ଟ ନିୟମାବଳୀ 1980ରେ କେତେକ ସଂଶୋଧନ କରାଯାଇଥିବା ଜଣାପଡ଼ିଛି। ସଂଶୋଧିତ ନିୟମ ଅନୁଯାୟୀ 15 ବର୍ଷରୁ କମ୍ ବୟସର ପିଲାଙ୍କୁ ପ୍ରଦାନ କରାଯାଉଥିବା ସାଧାରଣ ପାସ୍ପୋର୍ଟର ବୈଧତା 5 ବର୍ଷ କିମ୍ବା ସେମାନଙ୍କୁ 18 ବର୍ଷ ହେବା ପର୍ଯ୍ୟନ୍ତ ରହିବ। ଏ କ୍ଷେତ୍ରରେ 36 ପୃଷ୍ଠା ବିଶିଷ୍ଟ ସାଧାରଣ ପାସ୍ପୋର୍ଟ ପ୍ରଦାନ କରାଯିବା ନିୟମ ରହିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଆଜି ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ 2ଟି ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବ। ସେଗୁଡ଼ିକ ମଧ୍ୟରେ ହାଲୁକା ଯୁଦ୍ଧ ବିମାନ ତେଜସ୍ର ସମ୍ପୂର୍ଣ୍ଣ ପରିଚାଳନା ଲକ୍ଷ୍ୟରେ ତାଲିମ ବିମାନ ଏବଂ HTT-40 ବେସିକ୍ ଟ୍ରେନର ଏୟାରକ୍ରାଫ୍ଟ ରହିଛି। ଏଥିସହ ହାଲ୍ ପରବର୍ତ୍ତୀ ପିଢ଼ି ଧ୍ରୁବ ହେଲିକପ୍ଟର ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର ପାଇଁ ପବନହଂସ ଲିମିଟେଡ୍କୁ ହସ୍ତାନ୍ତର କରିବ। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସେନାମୁଖ୍ୟ ଜେନେରାଲ ଧୀରଜ ସେଟ୍ ଏବଂ ରୁଷ ସେନା ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। 3ଦିନିଆ ରୁଷ ଗସ୍ତରେ ଯାଇଥିବା ଜେନେରାଲ ସେଟ୍ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ଦୃଢ଼ କରିବା ଏବଂ ଦୁଇ ଦେଶର ସେନା ମଧ୍ୟରେ ଅଭ୍ୟାସ କାର୍ଯ୍ୟ ସମ୍ପ୍ରସାରଣ କରିବା ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ସେଠାରେ ପହଞ୍ଚିବା ପରେ ଜେନେରାଲ ସେଟ୍ଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସେ ମସ୍କୋଠାରେ ଶହୀଦ ସେନାନୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଜେନେରାଲ ଧୀରଜ ସେଟ୍ ଆଜି ମସ୍କୋସ୍ଥିତ ରାଷ୍ଟ୍ରୀୟ ପ୍ରତିରକ୍ଷା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା ଉପମୁଖ୍ୟଙ୍କ ସହ ଆଲୋଚନା କରିବେ। ଉଭୟ ଅଧିକାରୀ ସାମରିକ କ୍ଷେତ୍ରର ବିକାଶ ଏବଂ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ 2026 ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ଦୂତାବାସଗୁଡ଼ିକର କର୍ମଚାରୀମାନେ ଦୂତାବାସ ପରିସରକୁ ସ୍ୱଚ୍ଛ ରଖିବା ଲାଗି ଶପଥ ପାଠ କରିଛନ୍ତି। ଆଜରବୈଜାନ, ଆଇସଲ୍ୟାଣ୍ଡ, ଜେହାଦ, ମୋନୋରୋଭିଆ, ଜାଞ୍ଜିଭର ଦୂତାବାସରେ କର୍ମଚାରୀମାନେ ସ୍ୱଚ୍ଛତା ହିଁ ସେବା ସମ୍ପର୍କ ପତ୍ର ପାଠ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ବିକ୍ରମ ମିଶ୍ରି ଗତକାଲି ନୂଆଦିଲ୍ଲୀର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତାରେ ସହଯୋଗ ସ୍ୱଚ୍ଛ ଭାରତ ବିକଶିତ ଭାରତ ଅଭିଯାନ ଜାରି ରହିବ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1410କୁ ବୃଦ୍ଧି ପାଇଛି। 6145 ଜଣ ନିଖୋଜ ଥିବା ସୂଚନା ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ୍ ଏବଂ ସନ୍ଧାନ କାର୍ଯ୍ୟ ଜାରି ରହିଛି। ନେପାଳର ଜାତୀୟ ବିପର୍ଯ୍ୟୟ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଚିତୱନ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି। ଏହି ବନ୍ୟାରେ ହଜାର ହଜାର ଲୋକ ବାସଗୃହ ଶୂନ୍ୟ ହୋଇଥିବାବେଳେ ଏପର୍ଯ୍ୟନ୍ତ 13756 ଜଣଙ୍କୁ ଉଦ୍ଧାର କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ ମୃତଦେହ ଚିହ୍ନଟ କରିବା ଲାଗି 1286 ଜଣଙ୍କ DNA ସଂଗ୍ରହ କରାଯାଇଛି।

ଯାଇଛି। 27 ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ରଖାଯାଇଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ବର୍ଷ ଜୁନ୍ ମାସରେ ହୋଇଥିବା ୟୁଜିସି ନେଟ୍ ଅନ୍ତର୍ଗତ ତିନୋଟି ବିଷୟର ପୁନଃ ପରୀକ୍ଷା ପରେ ସେହି ବିଷୟଗୁଡ଼ିକର ଉତ୍ତର ତାଲିକା ପ୍ରକାଶ କରିଛି। ୟୁଜିସି ନେଟ୍ .nta.nic.in ୱେବ୍ସାଇଟ୍ରେ ଉତ୍ତର ତାଲିକା ଉପଲବ୍ଧ ହେଉଛି। ଦେଶର 272 ସହରରେ 454 ପରୀକ୍ଷା କେନ୍ଦ୍ରରେ ଚଳିତ ମାସ 9 ଏବଂ 10 ତାରିଖରେ ଇଂରାଜୀ, ବାଣିଜ୍ୟ, ସମାଜ ବିଜ୍ଞାନ ବିଷୟରେ ପୁନଃ ପରୀକ୍ଷା କରାଯାଇଥିଲା। ଉତ୍ତର ତାଲିକା ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ପାଇଁ ୱେବ୍ସାଇଟ୍ରେ ଦିଆଯାଇଥିବା ସୂଚନା ଆଧାରରେ ହେଲ୍ପ ଡେସ୍କ ସହ ଯୋଗାଯୋଗ କରାଯାଇପାରିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ସାଗରମାଳା ଅଭିଯାନ ମାଧ୍ୟମରେ କିଭଳି ବନ୍ଦରଗୁଡ଼ିକ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶର ମୁଖ୍ୟ ଶକ୍ତିରେ ପରିଣତ ହୋଇଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2015 ମସିହାରେ ଆରମ୍ଭ ହୋଇଥିବା ସାଗରମାଳା ଯୋଜନା ଦେଶର ବନ୍ଦରଗୁଡ଼ିକୁ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଏବଂ ବଜାର ଓ ଜନସାଧାରଣଙ୍କୁ ସଂଯୋଗ କରି ଭାରତର ଉପକୂଳବର୍ତ୍ତୀ ଅଞ୍ଚଳକୁ ବିକାଶର ଏକ ମୁଖ୍ୟ ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହାର ପଞ୍ଚସ୍ତମ୍ଭ ବିଶିଷ୍ଟ କାର୍ଯ୍ୟଶୈଳୀ ମାଧ୍ୟମରେ ବନ୍ଦରର ଆଧୁନିକୀକରଣ, ସୁଗମ ସଡ଼କ ଓ ରେଳ ସଂଯୋଗ, ବନ୍ଦରଭିତ୍ତିକ ଶିଳ୍ପାୟନ, ଉପକୂଳବର୍ତ୍ତୀ ସମ୍ପ୍ରଦାୟର ବିକାଶ ଏବଂ ଉପକୂଳବର୍ତ୍ତୀ ଜଳ ପରିବହନ ଆଭ୍ୟନ୍ତରୀଣ ଜଳପଥର ବ୍ୟାପକ ବ୍ୟବହାରକୁ ଏକତ୍ର କରାଯାଇଥିଲା। ସାଗରମାଳା ଅଭିଯାନରେ 6.6 ଲକ୍ଷ କୋଟି ଟଙ୍କା ମୂଲ୍ୟର 845 ଅଧିକ ପ୍ରକଳ୍ପ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରେ 315 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ପ୍ରମୁଖ ବନ୍ଦରଗୁଡ଼ିକରେ ଜାହାଜର ଯିବା ଆସିବା ସମୟ 2014 ମସିହାରେ 96 ଘଣ୍ଟା ଥିବା ବେଳେ 2025 ସୁଦ୍ଧା ଏହା ହ୍ରାସ ପାଇ 49 ଘଣ୍ଟାରେ ପହଞ୍ଚିଛି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ 100 ବନ୍ଦର ମଧ୍ୟରେ ଭାରତର 9 ବନ୍ଦର ସ୍ଥାନ ପାଇଥିବା ବେଳେ ଉପକୂଳବର୍ତ୍ତୀ ଜଳ ପରିବହନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସାଗରମାଳା ଯୋଜନା ଭାରତର ଉପକୂଳବର୍ତ୍ତୀ ଅଞ୍ଚଳକୁ ବାଣିଜ୍ୟ, ନିଯୁକ୍ତି ଏବଂ ବିକାଶର ଏକ ରଣନୈତିକ ଶକ୍ତିରେ ପରିଣତ କରିଛି। ଇତିମଧ୍ୟରେ ଭାରତର ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ପ୍ରାୟ ଦ୍ୱିଗୁଣିତ ହୋଇଛି। 2014 ବନ୍ଦରଗୁଡ଼ିକର କ୍ଷମତା 873 ନିୟୁତ ଟନ୍ ଥିବାବେଳେ 2026 ସୁଦ୍ଧା ତାହା 1728 ନିୟୁତ ଟନ୍ରେ ପହଞ୍ଚିଛି। ସୂଚନାଯୋଗ୍ୟ, ଦେଶର ମୋଟ ବାଣିଜ୍ୟର 95% ଏବଂ ମୂଲ୍ୟ ଦୃଷ୍ଟିରୁ 70% ସାମୁଦ୍ରିକ ପଥ ମାଧ୍ୟମରେ ପରିଚାଳିତ ହୋଇଥାଏ। ବେଲୁଚିସ୍ତାନରେ ପାକିସ୍ତାନୀ ସେନା 3 ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସେଠାକାର ମାନବାଧିକାର ସଂଗଠନ ଏହି ସୂଚନା ଦେଇ କହିଛି, ଗଦର ଜିଲ୍ଲା ଅନ୍ତର୍ଗତ କୁଲୁଦାନ ଅଞ୍ଚଳର ଦାନୁକ୍ଠାରେ 3 ମୃତଦେହ ପୋତି ଦିଆଯାଇଛି। ପୂର୍ବରୁ ସମ୍ପୃକ୍ତ 3 ପାକିସ୍ତାନୀ ସେନା ବଳପୂର୍ବକ ଅପହରଣ କରିନେଇଥିଲା। ବେଲୁଚିସ୍ତାନର ମାନବାଧିକାର ସଂଗଠନ ପକ୍ଷରୁ ପାକିସ୍ତାନୀ ସେନାର ବଳପୂର୍ବକ ଅପହରଣ, ବେନିୟମ ଅଟକ ରଖିବା ଏବଂ ହତ୍ୟା କରିବା ଭଳି ଘଟଣା ନେଇ ସୂଚନା ଦେଇଛି। ସଂଗଠନ ପକ୍ଷରୁ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମାନବାଧିକାର ସଂଗଠନଗୁଡ଼ିକୁ ହସ୍ତକ୍ଷେପ କରିବା ଲାଗି ଅନୁରୋଧ କରାଯାଇଛି। ଭାରତ ଆଫଗାନିସ୍ତାନ T20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଭାରତ ବିଜୟୀ ହୋଇଛି। ଗତକାଲି ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ 127 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ଭାରତ 7 ୱିକେଟ୍ରେ 221 ରନ୍ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ 14 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 94 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ନୀତିଶ କୁମାର ରେଡ୍ଡୀ ଏବଂ ରବି ବିଷ୍ଣୋଇ 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ 2 ୱିକେଟ୍ ନେଇଥିଲେ। ଅଭିଷେକ ଶର୍ମା 38 ବଲ୍ରେ 108 ରନ୍ ସ୍କୋର କରିଥିଲେ। ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଭାରତ ଏହି ସିରିଜ୍କୁ 3-0 ଅକ୍ତିଆର କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବିକଶିତ ଭାରତ ଅର୍ଥନୈତିକ ଯାତ୍ରା ଶୀର୍ଷକ ସମ୍ମିଳନୀ। ଦେଶରେ 15 କମ୍ ବୟସର ପିଲାଙ୍କ ସାଧାରଣ ପାସ୍ପୋର୍ଟର ବୈଧତା 5 ପର୍ଯ୍ୟନ୍ତ ଜାରି ରହିବା ନେଇ ଜାରି ହେଲା ସଂଶୋଧିତ ନିୟମାବଳୀ। ଭାରତୀୟ ବାୟୁସେନାକୁ ଆଜି 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବ ହାଲ୍। ଏନ୍ଟିଏ ପରିଚାଳିତ ୟୁଜିସି ନେଟ୍ 3 ବିଷୟର ପୁନଃ ପରୀକ୍ଷା ପରେ ପ୍ରକାଶ ପାଇଲା ଉତ୍ତର ତାଲିକା ଏବଂ ଭାରତ ଆଫଗାନ

0: ଆନ୍ତର୍ଜାତିକ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍କୁ 3-0 ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତା ବନ୍ଧୁ, ସମୟ ବର୍ତ୍ତମାନ 7:25। ଏଥର ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ, ନିର୍ମଳ ଓ ସ୍ୱଚ୍ଛ ଜୀବନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଆମର ଦୈନନ୍ଦିନ ଜୀବନରେ ଆମେ ଏହାର ଉପେକ୍ଷା କରିଥାଉ। ଯାହା ଘରେ ପାଇଖାନା ଅଛି ତାର ଯତ୍ନ ତ ପ୍ରାୟ ସମସ୍ତେ ନେଇଥାନ୍ତି, କିନ୍ତୁ ଯେତିକି ସଫାସୁତୁରା ରଖିବା କଥା ବୋଧହୁଏ ସେତିକି ନୁହେଁ। ଆଗରୁ ପାଇଖାନା ଘର ବାହାରେ କରାଯାଉଥିଲା, କିନ୍ତୁ ଯେହେତୁ ବର୍ତ୍ତମାନ ଆଟାଚ୍ କରାଯାଉଛି, ନିୟମିତ ସଫାସୁତୁରା ରଖିବା ଏକାନ୍ତ ଜରୁରୀ। ସହରାଞ୍ଚଳରେ ଯେହେତୁ ଖୋଲା ସ୍ଥାନର ଅଭାବ ରହୁଛି, ପାଇଖାନାର ବ୍ୟବହାର ବଢ଼ିବାରେ ଲାଗିଛି, କିନ୍ତୁ ଗ୍ରାମାଞ୍ଚଳରେ ଏହାର ବ୍ୟବହାର ବୃଦ୍ଧି ପାଇନାହିଁ। ଲୋକେ ଖୋଲାରେ ମଳତ୍ୟାଗ କରିବାରେ ଲାଗିଛନ୍ତି। ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି, ଦୁର୍ଗନ୍ଧ ବାହାରୁଛି, ବିଭିନ୍ନ ରୋଗ ସଂକ୍ରମିତ ହେଉଛି। ଯେହେତୁ ଲୋକ ଖାଲି ପାଦରେ ଯାଉଛନ୍ତି, ହୁକ୍ୱାର୍ମର ଶିକାର ହେଉଛନ୍ତି। ହୁକ୍ୱାର୍ମ ପାଦ ଦେଇ ମଣିଷ ଶରୀରକୁ ପ୍ରବେଶ କରିଥାଏ। ସେଥିପାଇଁ ସରକାର ଗ୍ରାମାଞ୍ଚଳରେ ପାଇଖାନା ନିର୍ମାଣ ଉପରେ ଜୋର ଦେଇଛନ୍ତି ଏବଂ ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି। ଲୋକେ ସଚେତନ ହୋଇ ଏହାର ଫାଇଦା ନେବା କଥା। ପାଇଖାନାକୁ ନେଇ ଆମର ମାନସିକତାରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। ପାଇଖାନା ସଫା କରିବା ଏକ ନ୍ୟୁନ କାମ ନୁହେଁ। ଜାତିର ଜନକ ମହାତ୍ମା ଗାନ୍ଧୀ ନିଜ ପାଇଖାନା ନିଜେ ସଫା କରୁଥିଲେ। କ୍ଷମତାକୁ ଆସିବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପାଇଖାନା ବା ଶୌଚାଳୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଏବଂ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକେ ନିଶ୍ଚିତ ଭାବରେ ସଚେତନ ହେବେ ବୋଲି ଆଶା କରାଯାଏ। ଆଉ ଏକ ମାନସିକତା ହେଉଛି ସାର୍ବଜନୀନ ସ୍ଥାନ ଏବଂ ଶୌଚାଳୟର ଅପବ୍ୟବହାର କରିବା। ଲୋକଙ୍କ ସୁବିଧା ପାଇଁ ସହରମାନଙ୍କରେ ଯେଉଁ ସାର୍ବଜନୀନ ଶୌଚାଳୟ, ରେଳ ଷ୍ଟେସନ ଏବଂ ବସ୍ ଷ୍ଟପ୍ କିମ୍ବା ରେଳଡବାରେ ମଧ୍ୟ ଯେଉଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି, ତାର ଅବସ୍ଥା ଶୋଚନୀୟ। ଲୋକେ ଭାବନ୍ତି ଆମର ତ କାମ ସରିଗଲା, ସଫାସୁତୁରାରେ କ'ଣ ଅଛି, ଏପରିକି ପାଣିର ବ୍ୟବହାର ନକରି ପଳାଇ ଆସନ୍ତି। ଏହା ଆମେ କେତେଦୂର ସଭ୍ୟ ତାର ପ୍ରମାଣ ବହନ କରେ। ହସ୍ପିଟାଲମାନଙ୍କରେ ମଧ୍ୟ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଯେଉଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି, ତାର ଅବସ୍ଥା ଏତେ ଶୋଚନୀୟ ଯେ ମଣିଷକୁ ସଭ୍ୟ କହି ହେବ ନାହିଁ। ହସ୍ପିଟାଲ ଯାଇ ଜଣେ ନିରୋଗ ମଣିଷ ରୋଗଗ୍ରସ୍ତ ହୋଇପଡ଼ିବ। ଏଭଳି ପରିସ୍ଥିତିରେ ସ୍ୱଚ୍ଛ ଭାରତ ଅଭିଯାନ କିଭଳି ସଫଳ ହୋଇପାରିବ? ଲୋକଙ୍କ ସଚେତନତାର ତ ଅଭାବ ରହିଛି। ତାପରେ ସହରତଳି ଅଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ ଖୋଲାରେ ମଳତ୍ୟାଗ କରିବା ଲୋକଙ୍କ ଏକ ନିୟମିତ ଅଭ୍ୟାସ ରହିଛି। ଘରେ ପାଇଖାନା ଥିଲେ ମଧ୍ୟ ଲୋକେ ଏହି ଅଭ୍ୟାସ ଛାଡ଼ୁନାହାନ୍ତି। ଭାବନ୍ତି ଖୋଲାରେ ମଳ ପରିଷ୍କାର ହୋଇଥାଏ, କିନ୍ତୁ ଏହାର କୌଣସି ବୈଜ୍ଞାନିକ କାରଣ ନାହିଁ। ଏକ ସଫାସୁତୁରା ପାଇଖାନା ଖୋଲା ପଡ଼ିଆ, ରାସ୍ତା, ଟ୍ରେନ୍ ଲାଇନ୍ କିମ୍ବା ବିଲ ଅପେକ୍ଷା ଶ୍ରେୟସ୍କର। କେତେଦିନ ଆମେ ଏମିତି ଅଚେତନ ଅବସ୍ଥାରେ ଥିବା?

0: ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା କରିଥିଲି ପ୍ରଫୁଲ୍ଲ କୁମାର ମାଝି। ଆକାଶବାଣୀ ଭବାନୀପାଟଣ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସ।
1: ଏପିସୋଡ 168।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀ ରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀଙ୍କ ସକାଶେ କାର୍ଯ୍ୟକ୍ରମ ଚାଷର କଥା। ଉପସ୍ଥାପନା କରିଛନ୍ତି ପ୍ରଣତୀ ମିଶ୍ର।
1: ପନିପରିବା ଚାଷ ଭିତରେ ଟମାଟୋ ଚାଷକେ ଆମର ଅଧିକା ଚାଷୀ ଭାଇ ପନିପରିବା ଚାଷ ଭିତରେ ଟମାଟୋ ଚାଷକେ ଆମର ଅଧିକା ଚାଷୀ ଭାଇମାନେ ଚାଷ କରିଥିସନ୍। ତ ଆଜି ଆମେ ଏହି ଚାଷକେ କେନ୍ତା କରି କରଲେ ଆମର ଅଧିକ ଅମଲ ହେବା ଆରୁ ଆମେ ଅଧିକ ଲାଭ ପାଇପାର୍ମା ସେ ବିଷୟରେ ଟିକେ ଜାଣି ରଖମା। ଆମେ ସବେ ନେଇ ଜାଣୁ ଯେ ବେଲେ ବେଲେ ଟମାଟୋ ଗଛମାନେ ଡେଙ୍ଗ ଡେଙ୍ଗ ହେଇଯାଇକରି ଫୁଲ ଫଲ ଆର୍ ନେଇ ଧରେ ନା। ଏ ସମସ୍ୟା ନେଇ ହେବାର୍ ଲାଗି ଆମେ ଆଗ୍ନୁ ଏକା ଜାକତିଆର ହେଇକରି ତଲି ପକାବାର ଆଗ୍ନୁ ମାଟକେ ବିଶୋଧନ କରିଦେଇଥିମା। ଆର୍ ବି ତଲି ଘରା ତିଆରି କଲା ବେଲ୍କେ ଧ୍ୟାନ ଦେମା ଯେ ତଲି ପଟେ ଚଉଡ଼ା ଗୋଟେ ମିଟର ଯେନ୍ଟା 3 ଫୁଟ ସଙ୍ଗେ ସମାନ, ଲମା 3 ମିଟର ଯେନ୍ଟା 10 ଫୁଟ ପରା ହେବାର ଦରକାର, ଉଚ୍ଚା 15 ସେଣ୍ଟିମିଟର ବେଲେ ଗୋଟେ ବିତା ହେଇଥିବାର ଦରକାର। ଏନ୍ତା କରି ଉଚ୍ଚା କରିଥିଲେ ଯଦି ବି ଆମେ ଅଏତକା ପାନ୍ ଦେଇଦେଲୁ ବେଲେ ସେ ଅଏତକା ପାନ୍ ମାଟ ଭିତରେ ନେଇ ରହିଯାଇକରି ବାହାରକେ ଗଡ଼ିଯିବା, ଯାଥିର୍ ଲାଗି ତଲିକେ ଆର୍ କିଛି ବି ଅସୁବିଧା ନେଇ ହେନା। ଆମର କେତେକ ଚଷା ଭାଇ ବୋନମାନେ ଗୋଟେ ଭୁଲ କରିଥିସୁଁ ଯେ ଆମେ ମାଟକେ ବିଶୋଧନ କରବାରଟା ଭୁଲି ଯାଇସୁଁ, ଯାଥିର୍ ଲାଗି ପଛକେ ସେଟା ତଲିମାନକେ ରୋଗିଆ କରିଦେସି। ଏବେ ଆମେ ଜାନମା ତଲି ଘରର ମାଟକେ କେନ୍ତା କରି ବିଶୋଧନ କରମା। ଏଟାକେ କରବାର ଲାଗି ବେଶୀ ପଇସା ବି ଖର୍ଚ୍ଚା ନେଇ ହୁଏ, ଖାଲି ଫର୍ମାଲିନ୍ ପାନିଆ ଔଷଧକେ ବ୍ୟବହାର କରିକରି ଆମେ ଏଇ କାମଟା କରିପାରମା। ପହିଲା ତଲି ଘରର ଲାଗି ଯେତିକି ମାଟ ଦରକାର ତାକେ ଗଦା କରି ହିର ଭଳିଆ କରିଦେମା। ତେନ୍କେ ଏଇ ଫର୍ମାଲିନ୍ 5 ମିଲିଲିଟରକେ 10 ଲିଟର ପାନ୍ନେ ଗୁଲି ଦେଇକରି ବନା ହେଇଥିବାର ଉଷ ପାନ୍କେ ସ୍ପ୍ରେୟର ମେସିନ୍ରେ ଏନ୍ତା କରି ସ୍ପ୍ରେ କର୍ମା ଯେ ମାଟ ପୁରା କାଦୋ ବାଗିର ହେଇଯିବା। ପଛକେ ତାର ଉପରେ ନେ ଗୋଟେ ପଲିଥିନ୍ ଢାବି ଦେଇକରି 24 ଘଣ୍ଟା ତକ ତାକେ ଛାଡ଼ିଦେମା। ଏନ୍ତା କଲେ ସେ ପାନ୍ ଔଷଧନୁ ଫର୍ମାଲିନ୍ ଗ୍ୟାସ ବାହାରବା ଆରୁ ମାଟ ନେ ଭଲ କରି ମିଶିପାରବା। ଏ ଗ୍ୟାସର ପ୍ରଭାବ ନେ ମାଟ ନେ ଯେତିକି ବି ରୋଗ ଜୀବାଣୁ ଥିବା ସେଟା ମାନେ ମରିମୁରା ଯିବା। ପଛକେ ସେ ମାଟ ଗଦାର ମାଟକେ ଫେର ଥରେ ଖେଲେଇ ଦେମା ଆରୁ 2-3 ଦିନ ତକ ଖରାନେ ଶୁଖେଇ ଦେମା ବେଲେ ସେ ଫର୍ମାଲିନ୍ ଗ୍ୟାସ ଖରାନେ ଉଡ଼ିଯିବା। ତେନ୍କେ 5 ସେଣ୍ଟିମିଟର ଛଡ଼ା ଛଡ଼ାନେ ଗାର ଟାଣି ଦେଇକରି ସେ ଗାର ମାନକେ ବିହନ ପକେଇ ପକେଇ ଦେମା ଆରୁ ମାଟକେ ଢାବି ଢାବି ଆନମା। ତାର ଉପରେ ନେ ପୁଆଲ ନଡ଼ା ମାନକେ ବିଛେଇ ଦେଇକରି ଝରାନେ ପାନ୍ ଦେଇଦେମା। 3-4 ଦିନ ଉତାରୁ ଯେତେବେଳେ ଚାରା ମାନେ ହେଇଯିବା ପୁଆଲ ନଡ଼ାକେ କାଢ଼ିଦେଲେ ଚାରାକେ ଖରା ବାଜିଲେ ଚାରା ଭଲ କରି ବଢ଼ିପାରବା। ତେନ୍କେ 3-4 ହପ୍ତା କି ମାସେ ଗଲେ ସେ ଚାରା ମାନେ 2 ପତ୍ରିଆ ଲେଖା ହେଇଯାଇଥିବା ନା ବେଲେ ଜମିନେ ଲଗାବାର ଲାଇକର ହେଇଯିବା। ଏବେ ତାକେ ଆମେ ଜମିନେ ଲଗେଇ ପାର୍ମା। ଏନ୍ତା କରି ଯଦି ଆମେ ତଲି ଘେରା ତିଆରି କରିକରି ତଲି ବାହାର କର୍ମା ବେଲେ ଇଥିନୁ ହଉଥିବାର ଗଛେନେ ଖୁବ୍ ଗୁଡ଼ା ଫଲ ଫଲ୍ବା ଆର୍ ଗଛ ବି ବେଶୀ ରୋଗିଆ ନେଇ ହିଏ ନା। ଆମେ ଆମର ଜମିନେ ଖାଲି ଲଗେଇମା ବୋଲି ନିସେ, ଯଦି ବଲ୍ବା ବେଲେ ଆମେ ବଜାରରେ ବିକି କରି ପଇସା ଦୂରା ବି ପାଇପାର୍ମା। ଟମାଟୋ ତଲି ଭଳିଆ ଆମେ ଫୁଲକୋବି, ବନ୍ଧାକୋବି, ମରିଚ, ବାଇଗନ, ସିମ୍ଲା ମରିଚ ତଲି ପକେଇ କରି ଭଲ ତଲି ଆମେ ପାଇପାର୍ମା। ଏଇଟା ତ ଗଲା ତଲି ଘରା କେନ୍ତା କରି କର୍ମା ଆରୁ ତଲି କେନ୍ତା କରି ଲଗାମା। ଏବେ ଆମେ ଜାନ୍ମା କେନ୍ କେନ୍ ବିହନ ନେଲେ ଟମାଟୋ ଚାଷନୁ ଅଧିକ ଲାଭ ଆମେ ପାଇପାର୍ମା। ପ୍ରଥମ ହାଇବ୍ରିଡ୍ ବିହନ ହେଲା ଅଭିଳାଷ। ଇତାକେ ନେଲେ ଝାଁଲା ରୋଗ ଆରୁ ପତରମୁଡ଼ା ରୋଗ ଗଛକେ ନେଇ ଧରେ ନା। ଆରୁ 350-400 କ୍ୱିଣ୍ଟାଲ ତକ ଅମଲ ମିଳିପାର୍ବା ଆମେ ଯଦି ଇ ବିହନର ଟମାଟୋ ଲଗାମା। ଆର୍ ବି ବିହନ ମାନେ ଅଛେ ଯେନ୍ଟାକି LCV ଭାଇରସ୍କେ ସହିପାର୍ସି, ସେଟା ମାନେ ହେଲା US 2853 ଆରୁ USA 1508। ଇଟା ମାନେ ପତରମୁଡ଼ା ଆରୁ ପତରମୁଚା ରୋଗକେ ଫୁନି ସହିପାର୍ସନ୍। ଇ ବିହନ ନେମା ବେଲେ ଏକର ପିଛା ଆମକେ 80 ଗ୍ରାମ ନେଲେ ଖେଟିଯିବା। ଆର୍ ଯଦି ଗଛ ଲଗାମା ବେଲେ ଏକର ପିଛା 10,000-12,000 ତକ ତଲି ଦରକାର ହେସି। ଆମେ ଯଦି ଜୈବିକ ଉପେନେ ଗଛକେ ବଢ଼ାବାକେ ଚାହୁଁଛୁ ଗୋମୂତ୍ର ଦେଲେ ବି ଗଛକେ ଅଏତକା ଜବଖ୍ୟା ଯାନ ସାର ମିଳିପାର୍ସି। ଚାରା ଲଗାବାର ଗୋଟେ ହପ୍ତାହ ଆଗନୁ ତାକେ ଖରାନେ ଟିକେ ରଖିଦେମା, କିନେ ହେଲେ ପାନ୍ ଦେବାର ବନ୍ଦ କରିଦେଇଥିମା ବେଲେ ଚାରାମାନଙ୍କର ସହଣି ଶକ୍ତି ବଢ଼୍ସି। ଏମିତି କରି ଯଦି ଆମେ ଟମାଟୋ ଚାଷକେ ଧ୍ୟାନ ଦେଇକରି କର୍ମା ବେଲେ ଏ ଟମାଟୋ ଚାଷ କରିକରି ବି ଆମେ ଅଧିକ ଲାଭ କରିପାର୍ମା।
0: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଉପସ୍ଥାପନା କରୁଥିଲେ ପ୍ରଣତୀ ମିଶ୍ର।

ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଧାରାବାହିକ ନାଟକ ଆଦିଗାଥା। ରଚନା କରିଛନ୍ତି ଉମାଶଙ୍କର ପଣ୍ଡା, ପ୍ରଯୋଜନା ମାନଭଞ୍ଜନ ହୋତା।

0: ଜୟ କରିବାକୁ ହେବ। ଦୁଃଖ ଆନନ୍ଦ ସେ ତ ଶରତର ମେଘ ଶତ୍ରୁ କ୍ଷଣ ସ୍ଥାୟୀ, ସୁଖ ସିଏ ତ ବର୍ଷୁକ ମେଘର ବିଦ୍ୟୁତ ପ୍ରଭାବରେ କ୍ଷଣ କରି ମିଳେଇ ଯାଏ। ଆଉ ଜୀବନ ସେହି ତ ଜଳବୁଦ୍ଭୁଦ ପରିକ୍ଷଣିକ, ଜଳବୁଦ୍ଭୁଦ ପରିକ୍ଷଣିକ, ଜଳବୁଦ୍ଭୁଦ ପରିକ୍ଷଣିକ।
1: ମହାଦେବୀ ମହାଦେବୀ, ଶଯ୍ୟା ତ୍ୟାଗ କରନ୍ତୁ, ପ୍ରଭାତ ହେଲା।
2: ନା ତୁ ଯା, ମତେ ଟିକେ ଏକାକୀ ରହିବାକୁ ଦେ।
1: ଆପଣ କ'ଣ ଅସୁସ୍ଥ?
2: ପନ୍ନା, ସିଏ କ'ଣ ଆଜି ଆସିବେ?
1: କିଏ?
2: ବେଣୁ ବନ ବିହାରର ସେ ତରୁଣ ସନ୍ନ୍ୟାସୀ ତଥାଗତ, ତୋର କ'ଣ ମନେ ନାହିଁ?
1: ମାର୍ଜନା କରିବେ ମହାଦେବୀ, ତରୁଣ ସନ୍ନ୍ୟାସୀଟି ସତରେ ସୁନ୍ଦର।
2: କ'ଣ ହେବ କହ ତ, ନଗର ନଟିର ଭାଗ୍ୟ କ'ଣ ସୁପ୍ରସନ୍ନ ହେବ? ତଥାଗତ, ତାଙ୍କ ଶରୀରରେ ଏମିତି ଏକ ଦିବ୍ୟ ଜ୍ୟୋତି ବିରାଜମାନ ଯାହା ସଚରାଚର ଦେଖାଯାଏ ନା। ଆଉ ମୁଁ ଏକ ପତିତା, ଭାବିଲେ ନିଜକୁ କେମିତି ତୁଚ୍ଛ ମନେ ହୁଏ ରେ।
3: ଭବତୁ ଭିକ୍ଷାଂ ଦେହି, ଭବତୁ ଭିକ୍ଷାଂ ଦେହି।
2: ପନ୍ନା, ଯାଇ ଦେଖ ତ, ତଥାଗତଙ୍କ ଆଗମନ ଘଟିଛି ବୋଲି ମୋର ମନେ ହେଉଛି। ଆଉ ଶୁଣ, ପରମାହ୍ନ ପ୍ରସ୍ତୁତ କରି ରଖିଥା।
1: ସିଏ ତ କେତେବେଳୁ ପ୍ରସ୍ତୁତ ହୋଇ ରହିଛି ମହାଦେବୀ।
2: ହଉ ଯା, ଏଥର ପ୍ରସାଦ ଦ୍ୱାରକୁ ତାଙ୍କୁ ଅଭିନନ୍ଦନ କରି ନେଇ ଆ। ନା ନା,
3: ଥାଉ,
2: ମୁଁ ନିଜେ ଯାଇ ତାଙ୍କୁ ସ୍ୱାଗତ କରି ନେଇ ଆସୁଛି।
1: ଆପଣ ଆଜି ଚଞ୍ଚଳ, ଆପଣଙ୍କ ପକ୍ଷରେ ଏତେଟା ଉଦ୍ବେଗ ଶୋଭା ପାଇଲା ମହାଦେବୀ। ମନେ ହେଉଛି ଆପଣ କୌଣସି କାରଣରୁ ଅଶାନ୍ତ।
2: ମୁଁ ତାଙ୍କୁ ଭଲ ପାଏ ରେ, ମନେ ପ୍ରାଣୀ ଭଲ ପାଏ। ଯେଉଁ ମୁହୂର୍ତ୍ତରେ ମୁଁ ଦର୍ଶନ କରିଛି ସେ ଦିବ୍ୟକାନ୍ତି, ସେଇ ମୁହୂର୍ତ୍ତରୁ ଏ ଜଗତ, ଏ ସଂସାର ସବୁକିଛି ଅସାର ହୋଇଯାଇଛି। ଏଇନା କ'ଣ କରିବି କହ ତ?
1: ତାଙ୍କ ଆଗମନରୁ ଅପେକ୍ଷା କରନ୍ତୁ ଦେବୀ। କେବଳ ଧର୍ମଚିନ୍ତା ହିଁ ମଣିଷକୁ ଜୀବିତ ରଖିପାରେନା। ଯେହେତୁ ଦେହର ପ୍ରୟୋଜନ ନିକଟରେ ଆମେ ସମୟ ଅସମୟରେ ସମର୍ପିତ ହେବାକୁ ବାଧ୍ୟ, ହୁଏତ ଏହି ପ୍ରୟୋଜନରେ ବିଳମ୍ବ ହୋଇପାରେ, କିନ୍ତୁ ଜୀବନ ଧାରଣ ଯେହେତୁ ଶରୀର ଭିନ୍ନ ସମ୍ଭବ ନୁହେଁ, ତେଣୁ କେବେ ନା କେବେ ତା ନିକଟରେ ଆତ୍ମସମର୍ପଣ କରିବାକୁ ହୁଏ। ଆଉ ତଥାଗତ, ସେ ତ କୃଚ୍ଛ୍ର ସାଧନକୁ ଏକମାତ୍ର ପଥ ବୋଲି ସ୍ୱୀକାର କରିନାହାନ୍ତି।
3: ଭବତୁ ଭିକ୍ଷାଂ ଦେହି, ଭବତୁ ଭିକ୍ଷାଂ ଦେହି, ଭବତୁ ଭିକ୍ଷାଂ ଦେହି।
2: ନଟିର ପ୍ରଣାମ ଗ୍ରହଣ କରନ୍ତୁ ଶ୍ରମଣ, ଆସନ୍ତୁ। ଆଜି ତ ଏ ଅଦିନାର ଭିକ୍ଷା ଦେବାର ପାଳି, ପରମାହ୍ନ ଗ୍ରହଣ କରି କୃତାର୍ଥ କରନ୍ତୁ ଶାଳବତୀକୁ।
0: ଆଜି ବି ପରମାହ୍ନ ଗ୍ରହଣର ପବିତ୍ର ମୁହୂର୍ତ୍ତ ଆସିନାହିଁ ଭଦ୍ରେ।
2: ପ୍ରଭୁ, କେବେ ଆସିବ ସେ ଅମୃତ ଲଗ୍ନ, କେବେ ଆସିବ?
0: 10ଟି କୁଶଳ କର୍ମ ରହିଛି, ତାକୁ ପାଳନ କର। କୁଶଳୀ ମାଳାକାର ପରି ସୁନ୍ଦର ଫୁଲ ଦେଇ ଜୀବନ ମାଲ୍ୟ ରଚନା କର, ଶିକ୍ଷା ଦେଇ, ପ୍ରଜ୍ଞା ଦେଇ, ସ୍ୱଭାବିତ ଚିତ୍ତ ଦେଇ, ସଦୟ ହୃଦୟ ଦେଇ, ମନ୍ଦକୁ କରୁଣା ଦେଇ ଶୋଧନ କର ଦେବୀ। ଯଦି ଶୋଧନର ଅଯୋଗ୍ୟ ହୁଏ ପରିତ୍ୟାଗ କର। ଅମୃତ ଲଗ୍ନ ଆସିବ ଆପେ ଆପେ। ଭିକ୍ଷାର ବି ଏକ ମହାତ୍ମ୍ୟ ରହିଛି ମହାଦେବୀ।
1: ଭିକ୍ଷାର ମହାତ୍ମ୍ୟ?
0: ହଁ ଭତ୍ରେ, ଯିଏ ଦାତା ସିଏ ଆସକ୍ତିହୀନ ହୋଇଦିଏ,
1: ଆଉ ଯିଏ ପ୍ରାର୍ଥୀ
0: ସିଏ ଅହଂହୀନ ହୋଇନିଏ। ତା ଛଡ଼ା ବିଷହିତ ବିଷ ତାକୁ ପରିତ୍ୟାଗ କର। ଅଧମୋ ନିରୟଂ ନେତି ଧମ୍ମୋ ପାପେତି ସୁଗତି। ଭତ୍ରେ, ଅଧର୍ମ ଚିରକାଳ ନରକ ଭୋଗ କରାଏ, ଧର୍ମ ହିଁ ସୁଖ

0: ଧର୍ମ ହିଁ ସ୍ପର୍କ।
1: କିନ୍ତୁ ଶ୍ରମଣ, ଆପଣ ଆପଣ ଯେ ମୋର କଳ୍ପନା, ମୋର ସ୍ୱପ୍ନ, ମୋର ଆରାଧ୍ୟ।
0: କିନ୍ତୁ ମୁଁ ଜଣେ ସାମାନ୍ୟ ସନ୍ନ୍ୟାସୀ, ନିସମ୍ବଳ।
1: ମୁଁ ବି ଆଜି ସକାଳ ପାର୍ଥିବ ଧନ ସମ୍ପତ୍ତି ଚିହ୍ନ ବସ୍ତ୍ର ପରି ପରିତ୍ୟାଗ କରିଛି ପ୍ରଭୁ। ଯେଉଁ ଆକାଂକ୍ଷା ନେଇ ଆପଣ ସତ୍ୟକୁ ସ୍ପର୍ଶ କରିବା ପାଇଁ ଚାହୁଁଛନ୍ତି, ତାଠାରୁ ବହୁ ଗୁଣରେ ସଂସ୍କାର ମୁକ୍ତ ମୁଁ ଆପଣଙ୍କ ନିକଟରେ ସମର୍ପିତ ପ୍ରଭୁ। ମୋର କୌଣସି ଭ୍ରାନ୍ତି ନାହିଁ, କୌଣସି ଭିନ୍ନ ପଥ ନାହିଁ ଶ୍ରମଣ। ମୋତେ ତୁମେ ପ୍ରାଣଦାନ କର, ମୋତେ ଜୀବିତ କର, ତୁମେ ମୋତେ ଦୟା କର ପ୍ରଭୁ।
0: ମୁଁ କୌଣସି ମଣିଷକୁ ଦୟା କରିବାର ଅଧିକାରୀ ନୁହେଁ ଭତ୍ରେ। ତୁମେ ସଂଘର ଶରଣ ନିଅ, ଧର୍ମର ଶରଣ ନିଅ।
1: ମୋର ଏକମାତ୍ର ଧର୍ମ ତ ଆପଣଙ୍କ ଭିତରେ ବିଲୀନ ହେଇଯିବା। ଆପଣ ତ ମୋର ସତ୍ୟ, ଧର୍ମ, ଭଗବାନ, ସବୁକିଛି।
0: ମୁଁ ପ୍ରାର୍ଥନା କରୁଛି ଭତ୍ରେ, ତୁମର ଚିତ୍ତ ମୁକ୍ତ ହଉ, ତମ ତୃଷ୍ଣାର କ୍ଷୟ ହଉ, ସେଇ ମହାସତ୍ୟର ସନ୍ଧାନ କର, ତୁମେ ବିକାର ମୁକ୍ତ ହୋଇଯିବ।
1: ମୁଁ ଦେହରୂପା ଗୃହ ନିର୍ମାତାର ସନ୍ଧାନ କରିଛି ପ୍ରଭୁ, ତାର ଦର୍ଶନ ପାଇ ନାହିଁ। ବାରମ୍ବାର ଏ ସଂସାରକୁ ଆସିବା ସୁଖକର ନୁହେଁ ପ୍ରଭୁ। ହେ ଗୃହ କାରକ, ଆଜି ମୁଁ ସଂସ୍କାର ମୁକ୍ତ, ତୃଷା ମୁକ୍ତ, ମୋତେ ଗ୍ରହଣ କରନ୍ତୁ। ଆସନ୍ତୁ ପ୍ରଭୁ, ମୋତେ ଅଙ୍ଗୀକାର କରନ୍ତୁ। ଜୀବନ ମୋର ସଫଳ ହେଉ, ସାର୍ଥକ ହେଉ, ତୃପ୍ତ ହେଉ ପ୍ରଭୁ।
0: ସିଏ ଆଗାମୀକାଲି ପାଇଁ ସଞ୍ଚିତ ହୋଇ ରହୁ ମହାଦେବୀ, ଆଗାମୀକାଲି ପାଇଁ ସଞ୍ଚିତ ହୋଇ ରହୁ।
2: ଆଗାମୀ କାଲି ପାଇଁ ସଞ୍ଚିତ।

0: ଆସ ଆସ ଯିବକ, କୁମ୍ଭାର ଅମାତ୍ୟ ଅଭୟଙ୍କ ଠାରୁ ମୁଁ ତୁମର ଆଗମନ ସମ୍ବାଦ ପାଇସାରିଛି।
1: ଏ ଅକିଞ୍ଚନ ଧନ୍ୟ ହେଲା ମା ମାନ୍ୟ ସମ୍ରାଟ, ଅଭିବାଦନ ଗ୍ରହଣ କରନ୍ତୁ। ଯୁବରାଜ ଅଜାତ ଶତ୍ରୁଙ୍କୁ ଅଭିନନ୍ଦନ।
0: ଅଜାତ ଶତ୍ରୁ, ଏହି ଯୁବକ ତକ୍ଷଶିଳାର ସ୍ନାତକ, ରାଜଗୃହର ରାଜବୈଦ୍ୟ।
1: ରାଜବୈଦ୍ୟ ଯୁବରାଜ, ଏଥିରେ ଉପହାସ କରିବାର କ'ଣ ଅଛି? ରୋଗ ଚିହ୍ନି ଔଷଧ ଦେବା ରାଜବୈଦ୍ୟର କାର୍ଯ୍ୟ।
2: ରୋଗ ଦେହ ନା ମନର?
1: ଶରୀର ଓ ମନ ଉଭୟର। ମୋର ଅନୁମାନ ଯଦି ସତ୍ୟ, ଯୁବରାଜଙ୍କର ସୁନିଦ୍ର ହେଉନାହିଁ।
2: ତୁମେ ଜାଣିଲ କେମିତି?
1: ଆପଣଙ୍କ ଚକ୍ଷୁର ନିମ୍ନାଂଶରେ କଚ୍ଚଳ ସଦୃଶ କାଳିମା, ଦୃଷ୍ଟି କ୍ଳାନ୍ତ, ଅନେକ ଦୂରରୁ ଭାରି ବୋଝ ନେଇ ଆସିଥିବା ମଣିଷ ପରି ମଣି ଦୁଇଟି ଶ୍ରାନ୍ତ। ଏଇ ହିଁ ତ ଅନିଦ୍ରା ଜନିତ ରୋଗର ଲକ୍ଷଣ।
2: କାଲି ରାତିରେ ମୋର ସୁନିଦ୍ରା ହୋଇନାହିଁ।
1: କେବଳ କାଲି ନୁହେଁ, ଅନେକ ଦିନ ଧରି ଆପଣଙ୍କର ସୁନିଦ୍ରା ହୋଇନାହିଁ। ଆପଣ ଅନେକ ଦିନ ଧରି ଅମାନସିକ ପରିଶ୍ରମ କରିଛନ୍ତି। କାହିଁକି କୁମାର, ଆପଣ ରାଜଗୃହର ଆଶା, ଆପଣ ସ୍ୱାସ୍ଥ୍ୟବିଧି ଲଙ୍ଘନ କଲେ ଚଳିବ କେମିତି?
0: ଚାଲ, ଏଥର ତୁମକୁ ସମ୍ୟକ ସଂବୁଦ୍ଧଙ୍କ ପାଖକୁ ନେଇଯିବି।
2: ସଭା କାର୍ଯ୍ୟ ଏଯାବତ୍ ଶେଷ ବି ନାହିଁ ମହାରାଜ।
0: ତଥାଗତଙ୍କ ନିକଟରେ ସଭା କାର୍ଯ୍ୟ? ତୁମେ ଅଛ, ମହାମନ୍ତ୍ରୀ ଅଛନ୍ତି, ସଭା କାର୍ଯ୍ୟ ତୁମ୍ଭେମାନେ ହିଁ ଚଳାଅ।
1: ବୁଦ୍ଧ କି କେବେ ପ୍ରତ୍ୟକ୍ଷ ହୁଅନ୍ତି ମହାରାଜ?
0: ମାନବ ଜୀବନ ଦୁର୍ଲଭ ଅତି, ଜୀବନ ରକ୍ଷା ଯୁଦ୍ଧ, ସତ୍ୟ ଧର୍ମ ଶ୍ରବଣ କଠିନ, ଅତି ଦୁର୍ଲଭ ବୁଦ୍ଧ, ଏଇ ଉତ୍ତମ ଶରଣ ଲଭିଲେ ଜୀବର ମୁକ୍ତି ଆସେ, ଏଇ ଉତ୍ତମ ଶରଣ ଲଭିଲେ ସର୍ବଦୁଃଖ ନାଶେ।
3: ଏବଂ ଶ୍ରୋତାପନ୍ନ ଇନ୍ଦ୍ରିୟ ଜୟ କର,
0: ଏଇ ତ ବେଣୁଗାମୀ କଳନ୍ଦକ ନିବାପ ନାମକ ସ୍ୱଚ୍ଛ ପୁଷ୍କରେ
3: ଅନାଗାମୀ
0: ନିର୍ମଳ ସବୁଜ ଜଳରେ ସୁନେଲି ଆଲୋକର ଛିଲିମିଲି।
3: ଅହର୍ତ୍ତ ହୁଅ,
0: ତମେ ନିଜେ ପରୀକ୍ଷା କରି ଦେଖ ନା, ବୁଦ୍ଧ ପ୍ରତ୍ୟକ୍ଷ କି ନୁହେଁ।

0: ପ୍ରଭୁ, ଇଏ ଯୁବକ ତକ୍ଷଶିଳାର ସ୍ନାତକ, ରାଜଗୃହର ରାଜବୈଦ୍ୟ।
1: ଆରୋଗ୍ୟ ପରମଲାଭ ସନ୍ତୁଷ୍ଟି ପରମଂ ଧନଂ ବିଶସାସ ପରମ ଜ୍ଞାତି ନିର୍ବାଣ ପରମଂ ସୁଖଂ।
2: ଅକିଞ୍ଚନର ଜୀବନ ଧନ୍ୟ ହେଲା ପ୍ରଭୁ, ଆପଣଙ୍କର ପଦ୍ମପାଦରେ କଣ୍ଟକର କ୍ଷତ, ଆପଣ ଆଜି ଭିକ୍ଷା କରିବାକୁ ଯିବେ ନାହିଁ।
0: ଠିକ୍ କଥା, ଆଜି ମୁଁ ପ୍ରଭୁଙ୍କୁ ଭିକ୍ଷା ଦେବି, ରାଜଭିକ୍ଷା।
1: ସେ ତ ହୋଇପାରେ ନା ଆର୍ଯ୍ୟ।
2: କାହିଁକି କାହିଁକି ହୋଇପାରେ ନା ପ୍ରଭୁ?
1: ମୁଁ ଯେ ପ୍ରତିଶ୍ରୁତିବଦ୍ଧ।
0: କିନ୍ତୁ କାହା ପାଖରେ?
1: ନଗର ଶୋଭନା ଶାଳବତୀ।
2: ଶାଳବତୀ?
1: ହଁ, ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦାନ ପୁଣ୍ୟର ଅଧିକାରୀ,
2: କିନ୍ତୁ ଏକ ଅପବିତ୍ର ନାରୀ।
1: ଅପବିତ୍ର? ଶାଳବତୀ? ଗଙ୍ଗା ଜଳ କେବେ ହେଲେ ଅପବିତ୍ର ହୁଏ ନା।
2: କିନ୍ତୁ କିନ୍ତୁ ସେ ତ ଅହଂମୁକ୍ତ ନୁହେଁ ପ୍ରଭୁ।
1: ଶୁଣ ଯୁବକ, ଫଳ ସମ୍ପୂର୍ଣ୍ଣ ରୂପେ ପକ୍ପ ନ ହେବା ପର୍ଯ୍ୟନ୍ତ ବୃକ୍ଷ ତାକୁ ଧରି ରଖେ। ସବୁ ରସ ଗାଢ଼ ହୋଇ ଫଳରେ ଆଶ୍ରୟ ନେଲେ ତାହା ଆପେ ଆପେ ବୃନ୍ତରୁ ଖସି ପଡ଼େ। ଚିତ୍ତ ସଂସ୍କାର ମୁକ୍ତ ହେଲେ ହିଁ ମମତ୍ଵ ଆପେ ଆପେ ଅପସୃତ ହୁଏ, କେବଳ ଯାହା ସମୟର ଅପେକ୍ଷା। ଆଉ ଆଉ ସେ ସମୟ ଆଜି ସମାଗତ। ଭବତୁ ଭିକ୍ଷାଂ ଦେହି।

ଶୁଣୁଥିଲେ ଧାରାବାହିକ ନାଟକ ଆଦିଗାଥା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ ସମାଚାର ପ୍ରଭାତ ପରିପରି ଇଂରାଜୀରେ ସମ୍ବାଦ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ଅନୁରକ୍ତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଲୋକାଲ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
4: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ ପ୍ରୋଗ୍ରାମ, ଆକାଶବାଣୀ କଟକ। ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ ଗୀତ।
5: ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ ପରିପରି ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ସଙ୍ଗୀତ ଲହରୀ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଗୌରବ ଆନନ୍ଦଙ୍କ କଣ୍ଠରେ ଆଶୁତୋଷ ପଟ୍ଟନାୟକଙ୍କ ରଚନାରୁ ଗୌରବ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ଗୀତଟି।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରକାଶ କରୁଛୁ ଏସ୍ ବିକାଶଙ୍କ କଣ୍ଠରେ, ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱୟଂ ଏସ୍ ବିକାଶ।

ଶୁଣୁଥିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ।

ପରି ହେଲା। ଦାନ କାଠି ପକାଇ ଖେଳାଳିମାନେ ମାର ମାର କହିବା ଶୁଭିଲା। ବହୁ ବିତ୍ପାତ ପଡ଼ିଲା ଓ ବହୁ ସୈନ୍ୟଙ୍କ ବିନିପାତ ହେଲା। ଲବଣ ଆଖୁରସ ସୌରା ଘୃତ ଦଧି ଦୁଧ ଜଳର ସମୁଦ୍ର ରହିବା ପରମ୍ପରା ଥିଲା। ଏବେ ଏ ଦ୍ୱୀପରେ ରକ୍ତ ସମୁଦ୍ର ବହିଲା। ସରସନ୍ଧାନରେ ଅନ୍ଧାର ଘୋଟି ତରଣୀ ବା ସୂର୍ଯ୍ୟ ବୁଡ଼ିବା ମନେ ହେବା ବୃଥା ନୁହେଁ। ବିଭୀଷଣ ଦୂରଦର୍ଶୀ ଶାଗୁଣା ଭଳି ହେଲେ ବି ଶାଗୁଣା ସବମାଂସ ଖାଏ। ବିଭୀଷଣ ଜୀବନ୍ତ ସୈନ୍ୟ ସଂହାର କଲେ। କୌଶିକ ବା ବିଶ୍ୱାମିତ୍ର ପ୍ରଦତ୍ତ ମନ୍ତ୍ରରେ ମନ୍ତ୍ରିତ ପତ୍ରୀ ବା ସର ପ୍ରହାର କରି ଲକ୍ଷ୍ମଣ ବିଂଶବାହୁକୁ ଆକୁଳିତ କରାଇଲେ। ରାବଣ ବିଚାରିଲା, ଏ ବିଭୀଷଣ ମୋ ବଂଶ ସମୂଳେ ମାରିବା ପାଇଁ ଖଣିତ ବା କୋଡ଼ି କୋଦାଳ ଭଳି କାର୍ଯ୍ୟ କରୁଛି। କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ ଭଳି ବଲ୍ଲି ବା ଲତା ତାଡ଼ି ସାରି ମୋ ଭଳି ମହାତରୁ ଉପାଡ଼ିବା ଲୋଡ଼ିଛି। ଶକ୍ତି ପ୍ରହାର କରି ବିଭୀଷଣ ରୂପୀ ସେ ଖନ୍ତି ବା ଗଛ ହାଣିବା କୋଦାଳର ଦାଢ଼ ଭାଙ୍ଗିବି। ନିଜ ଶରୀରକୁ ବିନ୍ଧ ପର୍ବତ ସଦୃଶ ବଢ଼େଇ ଏକଗ୍ନି ନାମକ ଅସ୍ତ୍ର ବୁଲାଇ ବହ୍ନି ଭଳି ଜଳି କହିଲା, ରେ ଲକ୍ଷ୍ମଣ, ମୁଁ ବିଭୀଷଣକୁ ମାରୁଛି, ତୁ ଶିଶୁ ମୋ ସମ୍ମୁଖରେ ରହନା। କିନ୍ତୁ ଦାସବତ୍ସଳ ଲକ୍ଷ୍ମଣ ତାହା କଲେ ନାହିଁ। ସେ ବିଭୀଷଣ ଆଗରେ ରହି କାକୋଦର ବା ସର୍ପ ସଦୃଶ ସର ମାରିଲେ ରାବଣର ନାକ ଓ କାନକୁ। ଶକ୍ତି ପ୍ରୟୋଗ କଲା ରାବଣ, ଚତୁର୍ଦିଗ ଜ୍ୟୋତିର୍ମୟ ହୋଇ ଅଗ୍ନି ବର୍ଷିଲା। ଲିଭାଇବା ପାଇଁ ସୁଗ୍ରୀବ ବୃକ୍ଷ ଫୋପାଡ଼ିଲେ। ରାମ ବାରିବାହ ବା ମେଘସରରେ ଜଳ ଢାଳିଲେ। ଲକ୍ଷ୍ମଣ ଯେତେସର ବିନ୍ଧିଲେ ମଧ୍ୟ ଭାନୁ ବା ସୂର୍ଯ୍ୟ ଉଦୟରେ ଖଦ୍ୟୁତ ବା ଜଳୁଜୁଳିଆ ପୋକ ପରି ସେସବୁ ହୀନପ୍ରଭା ହୋଇଗଲା।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 9ଟା ହେବାକୁ ଯାଉଛି। ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ଲଭ୍ ୟାତ୍ରୀର ଗୀତଟି। କଣ୍ଠଦାନ କରିଛନ୍ତି ଦର୍ଶନ ରାୱଲ, ଆଶିଷ କୌର। ସଙ୍ଗୀତ ନିର୍ଦ୍ଦେଶନା ଜିଜୋ ଜର୍ଜ। ଗୀତଟିକୁ ରଚନା କରିଛନ୍ତି ଦର୍ଶନ ରାୱଲ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ମହମ୍ମଦ ରଫିଙ୍କ ଏବଂ ସାଥୀଙ୍କ କଣ୍ଠରେ, ହିନ୍ଦୀ କଥାଚିତ୍ର ମୋଗଲେ ଆଜମରୁ। ଗୀତଟିକୁ ରଚନା କରିଛନ୍ତି ସକିଲ ବଦ୍ୟୌନି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନୌସାଦ। ହିନ୍ଦୀ କଥାଚିତ୍ର ମୁଗଲ ଏ ଆଜମ।

ଗୀତରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମଲ ମଲ୍ଲିକ, ଗୀତଟିକୁ ରଚନା କରିଛନ୍ତି କୁମାର। ହିନ୍ଦୀ କଥାଚିତ୍ର ଏୟାରଲିଫ୍ଟ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ରଙ୍କିନୀ ଗୁପ୍ତାଙ୍କ କଣ୍ଠରେ, ହିନ୍ଦୀ କଥାଚିତ୍ର ତୁମାରି ସୁଲୁ। ଗୀତଟିକୁ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ଘାତକ।

0: ଆପଣ ITI, ପ୍ଲସ୍ ଟୁ, ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି,
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ୍ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 September 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 September 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1800-266-002।

ଗୀତଟିରେ କଣ୍ଠଦାନ କରିଛନ୍ତି ସୁଖବିନ୍ଦର ଏବଂ ଦିବ୍ୟ କୁମାର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଅତୁଲ। ରଚନା କରିଛନ୍ତି ଇରଶାଦ କାମିଲ। ହିନ୍ଦୀ କଥାଚିତ୍ର ଜିରୋ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ମିଲନରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେରାଲ, ରଚନା କରିଛନ୍ତି ଆନନ୍ଦ ବକ୍ସି। ହିନ୍ଦୀ କଥାଚିତ୍ର ମିଲନ।

ଏତେ ସମୟ ଯାଏଁ ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ନିବେଦିତାଙ୍କ କଣ୍ଠରେ ଶ୍ରୀକାନ୍ତ ଗୌତମଙ୍କ ରଚନାରୁ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ କଥାଚିତ୍ର ପାଗଳ କରିଛି ପାଉଞ୍ଜି ତୋର ର ଗୀତଟି।

ଗୀତଟିକୁ ରଚନା କରିଛନ୍ତି ବାବୁ ଗୋସ୍ୱାମୀ। ଗୀତଟିରେ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ଼ଲି ରଥ। ଓଡ଼ିଆ କଥାଚିତ୍ର ଅଞ୍ଜଲି।

କଣ୍ଠଦାନ କରିଛନ୍ତି କୁମାର ବାପି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନ୍ମଥ ମିଶ୍ର, ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ଓଡ଼ିଆ କଥାଚିତ୍ର ପାଗଳ ପ୍ରେମୀ।

ଗୀତଟିରେ କଣ୍ଠଦାନ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ, ରଚନା କରିଛନ୍ତି ଗୋପବନ୍ଧୁ ଦାସ, ସଙ୍ଗୀତ ନିର୍ଦ୍ଦେଶନା ସ୍ୱୟଂ ଚିତ୍ତରଞ୍ଜନ ତ୍ରିପାଠୀ। ଓଡ଼ିଆ କଥାଚିତ୍ର ଧୌଲି ଏକ୍ସପ୍ରେସ।

ଏତେ ସମୟ ଯାଏଁ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ ପରେ ପରେ ଇଂରାଜୀରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆହେ ଲକ୍ଷ୍ମୀକାନ୍ତ ଜଗତର ନାଥ ଭକତର ପ୍ରାଣଧନ, ସକାଳୁ ପ୍ରଥମେ ତମକୁ ଚିନ୍ତିଲି ଜୀବନ ହୁଅଇ ଧନ୍ୟ। ନମସ୍କାର, ନମସ୍ତେ, ଶୁଭ ସକାଳ। ନୂତନ ସକାଳର ଶୁଭେଚ୍ଛା ଓ ଶୁଭକାମନା ସହ ସ୍ୱାଗତ କରୁଛି ଆଜିର ଖୋଲା ଝରକାର ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି।

ଅଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରତିଟି ସପ୍ତାହ ପରି ଏଥର ମଧ୍ୟ ଆମେ ପରଷି ଦେବୁ ଆପଣଙ୍କ ସକାଶେ କିଛି ମିଠା ମିଠା କଥା ସାଙ୍ଗକୁ ଅନେକ ସୁମଧୁର ଗୀତ। କଥା ହେବା କିଛି ଜଣା କିଛି ଅଜଣା, କିଛି ପୁରୁଣା କିଛି ନୂଆ କଥା, ଦୁଃଖ କ୍ଳାନ୍ତକୁ ଭୁଲିଯିବା କିଛି ମିଠା ମିଠା କଥାରେ, ମିଠା ମିଠା ଗୀତରେ। ତେବେ ଶ୍ରୋତାବନ୍ଧୁ, ଆଉ ଡେରି ନ କରି ଆସନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ଶ୍ରୋତା ବନ୍ଧୁ, ଆଜି ଆମେ ଆଲୋଚନା କରିବା ଏକ ଏମିତି ଉଦ୍ଭିଦ ବିଷୟରେ ଯାହା ଗାଁର ଜୀବନଯାତ୍ରାଠାରୁ ଆରମ୍ଭ କରି ଆଧୁନିକ ଅର୍ଥନୀତି ଓ ପରିବେଶ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଅବଦାନ ରଖିଛି। ସେହି ଉଦ୍ଭିଦ ହେଉଛି ବାଉଁଶ। ପ୍ରତିବର୍ଷ 18 ସେପ୍ଟେମ୍ବରରେ ପାଳନ କରାଯାଏ ବିଶ୍ୱ ବାଉଁଶ ଦିବସ। ବାଉଁଶର ଗୁରୁତ୍ୱ, ଏହାର ବହୁମୁଖୀ ବ୍ୟବହାର ଏବଂ ବାଉଁଶ ସମ୍ପଦର ସୁରକ୍ଷା ଓ ସୁସ୍ଥିର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବାଉଁଶକୁ ପ୍ରାୟତଃ ସବୁଜ ସୁନା ବୋଲି କୁହାଯାଏ। ଏହା ଦ୍ରୁତ ବଢ଼ୁଥିବା ଉଦ୍ଭିଦ। ଅନେକ ପ୍ରଜାତିର ବାଉଁଶ ଅଳ୍ପ ସମୟ ମଧ୍ୟରେ ପରିପକ୍ୱ ହୋଇପାରେ। ତେଣୁ କାଠର ବିକଳ୍ପ ଭାବରେ ବାଉଁଶର ବ୍ୟବହାର ପରିବେଶ ଉପରେ ଚାପ କମାଇବାରେ ସହାୟକ ହୋଇପାରେ। ଆମ ଦୈନନ୍ଦିନ ଜୀବନରେ ବାଉଁଶର ବ୍ୟବହାର ବହୁ ପୁରୁଣା। ଘର ତିଆରି, ଚାଳ, ବାଡ଼, ଝୁଡ଼ି, ଡାଲା, କୁଲା, ଚାଙ୍ଗୁଡ଼ି, ମାଛଧରା ଉପକରଣ, ଆସବାବପତ୍ର ଓ ବିଭିନ୍ନ ହସ୍ତଶିଳ୍ପ ତିଆରିରେ ବାଉଁଶ ବ୍ୟବହୃତ ହୁଏ। ଆଜିକାଲି ବାଉଁଶରୁ ଫର୍ଣ୍ଣିଚର, ସଜାବଟ ସାମଗ୍ରୀ, ଘରୋଇ ଉପକରଣ, କାଗଜବସ୍ତ୍ର ଓ ବିଭିନ୍ନ ପରିବେଶ ଅନୁକୂଳ ସାମଗ୍ରୀ ମଧ୍ୟ ତିଆରି ହେଉଛି। ବାଉଁଶ କେବଳ ଏକ ଉଦ୍ଭିଦ ନୁହେଁ, ଏହା ଅନେକ ପରିବାରର ଜୀବିକାର ଆଧାର। ବାଉଁଶ ଚାଷ, ସଂଗ୍ରହ, ପ୍ରକ୍ରିୟାକରଣ ଓ ବାଉଁଶ ହସ୍ତଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ଅନେକ କାରିଗର ଓ ଶିଳ୍ପୀ ଜୀବିକା ଅର୍ଜନ କରୁଛନ୍ତି। ବିଶେଷ କରି ପାରମ୍ପରିକ ବାଉଁଶ କାରିଗରମାନଙ୍କ କୌଶଳ ଆମ ଲୋକ ସଂସ୍କୃତିର ଏକ ମୂଲ୍ୟବାନ ଅଂଶ। ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବାଉଁଶର ଭୂମିକା ରହିଛି। ଏହାର ମୂଳ ମାଟିକୁ ଧରି ରଖିବାରେ ସହାୟକ ହୋଇଥାଏ। ନଦୀକୂଳ ଓ ଢାଳୁ ଅଞ୍ଚଳରେ ମାଟି କ୍ଷୟ କମାଇବାରେ ବାଉଁଶ ସହାୟକ ହୋଇପାରେ। ଏହା ବାୟୁମଣ୍ଡଳରୁ କାର୍ବନ ଶୋଷଣ କରିପାରେ ମଧ୍ୟ ଭୂମିକା ନିଏ। ତେଣୁ ଜଳବାୟୁ ପରିବର୍ତ୍ତନର ଏହି ସମୟରେ ବାଉଁଶ ପରି ପରିବେଶ ଅନୁକୂଳ ସମ୍ପଦର ଗୁରୁତ୍ୱ ବଢ଼ିଛି। ଓଡ଼ିଶାର ଗ୍ରାମୀଣ ଓ ଆଦିବାସୀ ଜୀବନରେ ବାଉଁଶର ଏକ ବିଶେଷ ସ୍ଥାନ ରହିଛି। ଘରୋଇ ଆବଶ୍ୟକତାଠାରୁ ଆରମ୍ଭ କରି ପାରମ୍ପରିକ ହସ୍ତଶିଳ୍ପ, କୃଷି ଉପକରଣ ଓ ସାଂସ୍କୃତିକ ସାମଗ୍ରୀ ପର୍ଯ୍ୟନ୍ତ ବାଉଁଶର ବ୍ୟବହାର ଦେଖିବାକୁ ମିଳେ। ବାଉଁଶ ଆଧାରିତ କାରିଗରୀକୁ ଆଧୁନିକ ବଜାର ସହିତ ଯୋଡ଼ିପାରିଲେ ଗ୍ରାମୀଣ ଯୁବକ ଯୁବତୀଙ୍କ ପାଇଁ ନୂଆ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ। ତେବେ ବାଉଁଶ ସମ୍ପଦର ସୁରକ୍ଷା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ଅନିୟନ୍ତ୍ରିତ କାଠ, ଜଙ୍ଗଲ ନଷ୍ଟ ଓ ପ୍ରାକୃତିକ ସମ୍ପଦର ଅବକ୍ଷୟ ଯୋଗୁଁ ବାଉଁଶ ବନ ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ଯୋଜନାବଦ୍ଧ ଭାବେ ବାଉଁଶ ରୋପଣ, ଉପଯୁକ୍ତ ପରିଚାଳନା ଓ ସ୍ତୁତିର ଭାବରେ ଏହାର ବ୍ୟବହାର କରିବା ଆବଶ୍ୟକ। ଶ୍ରୋତାବନ୍ଧୁ, ବାଉଁଶ ଆମକୁ ଏକ ସରଳ ବାର୍ତ୍ତା ଦିଏ। ପ୍ରକୃତିକୁ ସୁରକ୍ଷା କରି ମଧ୍ୟ ଆମେ ଆମର ଆବଶ୍ୟକତା ପୂରଣ କରିପାରିବା। ଆସନ୍ତୁ ବିଶ୍ୱ ବାଉଁଶ ଦିବସରେ ବାଉଁଶ ସମ୍ପଦର ସୁରକ୍ଷା, ବାଉଁଶ ଚାଷର ପ୍ରସାର ଓ ବାଉଁଶ କାରିଗରଙ୍କୁ ସମ୍ମାନ ଦେବା ପାଇଁ ସଚେତନ ହେବା। ବାଉଁଶ ବଞ୍ଚିଲେ ପ୍ରକୃତି ବଞ୍ଚିବ, ପ୍ରକୃତି ବଞ୍ଚିଲେ ମାନବ ସମାଜ ବଞ୍ଚିବ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ବର୍ତ୍ତମାନ ସମୟ ହୋଇଯାଇଛି ଗୋଟିଏ ସୁନ୍ଦର ସୁମଧୁର ଗୀତଟିଏ ଶୁଣିନେବାର।

ଶ୍ରୋତାବନ୍ଧୁ, ଜଳ ହେଉଛି ଜୀବନର ଆଧାର। ମଣିଷ, ପଶୁପକ୍ଷୀ, ଉଦ୍ଭିଦ ସମସ୍ତଙ୍କ ଜୀବନ ପାଇଁ ଜଳ ଅପରିହାର୍ଯ୍ୟ। କିନ୍ତୁ କେବଳ ଜଳର ଉପଲବ୍ଧତା ନୁହେଁ, ଜଳର ଗୁଣବତ୍ତା ମଧ୍ୟ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ। ଏହି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ପାଳନ କରାଯାଏ ବିଶ୍ୱ ଜଳ ନିରୀକ୍ଷଣ ଦିବସ। ପ୍ରତିବର୍ଷ 18 ସେପ୍ଟେମ୍ବରରେ ବିଶ୍ୱ ଜଳ ନିରୀକ୍ଷଣ ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ନଦୀ, ହ୍ରଦ, ପୋଖରୀ, ଝରଣା ଓ ଅନ୍ୟାନ୍ୟ ଜଳସ୍ରୋତର ଗୁଣବତ୍ତା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ଏବଂ ଜଳ ସମ୍ପଦର ସୁରକ୍ଷା ପାଇଁ ସାଧାରଣ ଲୋକଙ୍କୁ ସକ୍ରିୟ କରିବା। ଜଳ ପ୍ରଦୂଷଣ ଆଜି ସାରା ବିଶ୍ୱର ଏକ ବଡ଼ ସମସ୍ୟା। ଶିଳ୍ପ ବର୍ଜ୍ୟ, ଘରୋଇ ଆବର୍ଜନା, ପ୍ଲାଷ୍ଟିକ୍, ରାସାୟନିକ ସାର ଓ କୀଟନାଶକ ଆଦି ଜଳସ୍ରୋତରେ ମିଶିଲେ ଜଳର ଗୁଣବତ୍ତା ନଷ୍ଟ ହୁଏ। ଏପରି ପ୍ରଦୂଷିତ ଜଳ ପାନ କରିବା କିମ୍ବା ବ୍ୟବହାର କରିବା ମଣିଷ ଓ ଅନ୍ୟ ଜୀବଜଗତ ପାଇଁ କ୍ଷତିକାରକ ହୋଇପାରେ। ଜଳ ନିରୀକ୍ଷଣ ମାଧ୍ୟମରେ ଜଳର ଅବସ୍ଥା ସମ୍ପର୍କରେ ଆମେ ଅନେକ ତଥ୍ୟ ପାଇପାରିବା। ଜଳର ସ୍ୱଚ୍ଛତା, ତାପମାତ୍ରା, ଅମ୍ଳତା, କ୍ଷାରତା, ଦ୍ରବୀଭୂତ ଅମ୍ଳଜାନ ଏବଂ ଅନ୍ୟାନ୍ୟ ଗୁଣଧର୍ମ ଯାଞ୍ଚ କରି ଜଳର ସ୍ୱାସ୍ଥ୍ୟ ବିଷୟରେ ଧାରଣା ମିଳିଥାଏ। ବୈଜ୍ଞାନିକ ଓ ନିୟମିତ ନିରୀକ୍ଷଣ ଦ୍ୱାରା ଜଳ ପ୍ରଦୂଷଣର ସମସ୍ୟାକୁ ସମୟ ଥାଉଥାଉ ଚିହ୍ନଟ କରିବା ସମ୍ଭବ। ଶ୍ରୋତାବନ୍ଧୁ, ଜଳ ସୁରକ୍ଷା କେବଳ ସରକାର କିମ୍ବା ବୈଜ୍ଞାନିକଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକ ଜଳ ସୁରକ୍ଷାର ଜଣେ ପ୍ରହରୀ। ଆମ ଗାଁର ପୋଖରୀ, ନଦୀ, ନାଳ କିମ୍ବା ଜଳାଶୟରେ ଆବର୍ଜନା ନ ପକାଇବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ଜଳ ଅପଚୟ ରୋକିବା ଏବଂ ଜଳସ୍ରୋତ ନିକଟରେ ପରିବେଶକୁ ସ୍ୱଚ୍ଛ ରଖିବା ଆମ ନୈତିକ ଦାୟିତ୍ୱ। କୃଷି କ୍ଷେତ୍ରରେ ମଧ୍ୟ ଜଳର ଗୁଣବତ୍ତା ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ମାଟି ଓ ଜଳକୁ ପ୍ରଦୂଷିତ କରିପାରେ। ତେଣୁ ମାଟି ଓ ଜଳର ସୁସ୍ଥତା ପାଇଁ ଉପଯୁକ୍ତ କୃଷି ପଦ୍ଧତି ଅବଲମ୍ବନ କରିବା ଆବଶ୍ୟକ। ଜଳ ନିରୀକ୍ଷଣର ଆଉ ଏକ ବଡ଼ ଦିଗ ହେଉଛି ସଚେତନତା। ଆମେ ନିଜ ଅଞ୍ଚଳର ଜଳସ୍ରୋତକୁ ନିୟମିତ ଭାବେ ନଜରରେ ରଖିଲେ ଜଙ୍ଗଲ, ଜଳର ରଙ୍ଗ, ଗନ୍ଧ କିମ୍ବା ଅନ୍ୟାନ୍ୟ ଅସ୍ୱାଭାବିକ ପରିବର୍ତ୍ତନ ସମ୍ପର୍କରେ ସମୟରେ ଜାଣିପାରିବା। ତେବେ ପାନୀୟ ଜଳ ସୁରକ୍ଷା ସମ୍ପର୍କରେ ନିଷ୍ପତ୍ତି ପାଇଁ ଆବଶ୍ୟକ ହେଲେ ଯୋଗ୍ୟ ଲାବୋରେଟୋରୀରେ ପରୀକ୍ଷା କରାଇବା ମଧ୍ୟ ଜରୁରୀ। ଶ୍ରୋତାବନ୍ଧୁ, ଜଳ ଅଛି ବୋଲି ଜୀବନ ଅଛି, କିନ୍ତୁ ପ୍ରଦୂଷିତ ଜଳ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ଜଳର ପରିମାଣ ସହ ଆସନ୍ତୁ ଏହାର ଗୁଣବତ୍ତା ପ୍ରତି ମଧ୍ୟ ଆମେ ସଚେତନ ହେବା। ବିଶ୍ୱ ଜଳ ନିରୀକ୍ଷଣ ଦିବସ ଅବସରରେ ଆମେ ସମସ୍ତେ ଶପଥ ନେବା, ଜଳ ଅପଚୟ କରିବା ନାହିଁ, ଜଳସ୍ରୋତକୁ ପ୍ରଦୂଷିତ କରିବା ନାହିଁ ଏବଂ ଆମ ଅଞ୍ଚଳର ଜଳ ସମ୍ପଦକୁ ସୁରକ୍ଷିତ ରଖିବା। ଜଳକୁ ଜାଣିବା, ଜଳକୁ ଯାଞ୍ଚିବା, ଜଳକୁ ବଞ୍ଚାଇବା, ଜୀବନକୁ ବଞ୍ଚାଇବା।

ଶ୍ରୋତା ବନ୍ଧୁ, ମଣିଷର ଜୀବନରେ ଅନେକ ପ୍ରକାରର ଅଭ୍ୟାସ ରହିଛି। କେତେକ ଅଭ୍ୟାସ ଆମ ଜୀବନକୁ ସୁନ୍ଦର କରେ, ଆଉ କେତେକ ଅଭ୍ୟାସ ଆମକୁ ପଛକୁ ନେଇଯାଏ। ସେହିଭଳି ଅଭ୍ୟାସଗୁଡ଼ିକ ମଧ୍ୟରୁ ବହି ପଢ଼ିବା ଏକ ଅତ୍ୟନ୍ତ ଉତ୍ତମ ଅଭ୍ୟାସ। ବହି ହେଉଛି ଜ୍ଞାନର ଏକ ବିଶାଳ ଭଣ୍ଡାର। ଆମେ ନିଜ ଜୀବନରେ ଯେତିକି ଅନୁଭବ ହାସଲ କରିପାରୁ, ବହି ପଢ଼ିବା ମାଧ୍ୟମରେ ତାଠାରୁ ଅନେକ ଗୁଣ ଅଧିକ ଅନୁଭବ ଓ ଜ୍ଞାନ ଅର୍ଜନ କରିପାରୁ। ଇତିହାସ, ବିଜ୍ଞାନ, ସାହିତ୍ୟ, ଦର୍ଶନ, କଳା, ସଂସ୍କୃତି ଓ ଜୀବନୀ ବିଭିନ୍ନ ବିଷୟର ବହି ଆମ ଜ୍ଞାନର ପରିସରକୁ ବୃଦ୍ଧି କରେ। ବହି ପଢ଼ିବା ଦ୍ୱାରା ଆମର ଚିନ୍ତା ଶକ୍ତି ଓ କଳ୍ପନା ଶକ୍ତି ବିକଶିତ ହୁଏ। ଏହା ଏକ ଭଲ କାହାଣୀ ପଢ଼ିବା ବେଳେ ଆମେ ମନରେ ଚରିତ୍ର, ଘଟଣା ଓ ପରିବେଶର ଚିତ୍ର ତିଆରି ହୁଏ। ଏହା ଆମର ସୃଜନଶୀଳତାକୁ ଆହୁରି ସମୃଦ୍ଧ କରେ। ନିୟମିତ ବହି ପଢ଼ିଲେ ଭାଷା ଜ୍ଞାନ ଓ ଶବ୍ଦ ଭଣ୍ଡାର ବୃଦ୍ଧି ପାଏ। ନୂଆ ଶବ୍ଦ ଶିଖିବା ସହିତ ଆମେ ନିଜ ଭାବନାକୁ ଅଧିକ ସୁନ୍ଦର ଓ ସ୍ପଷ୍ଟ ଭାବରେ ପ୍ରକାଶ କରିପାରୁ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ଅଭ୍ୟାସ ଅଧ୍ୟୟନରେ ବିଶେଷ ସହାୟକ ହୋଇଥାଏ। ବହି ଆମର ଜଣେ ନିରବ ବନ୍ଧୁ ଭଳି। ଆମେ ଏକା ଥିବାବେଳେ ବହି ଆମକୁ ସାଥ୍ ଦିଏ। ମନ ଖରାପ ଥିବାବେଳେ ଏକ ପ୍ରେରଣାଦାୟକ ବହି ଆମ ମନରେ ଆଶା ସୃଷ୍ଟି କରିପାରେ। ମହାନ ବ୍ୟକ୍ତିମାନଙ୍କ ଜୀବନୀ ପଢ଼ି ଆମେ ସେମାନଙ୍କ ସଂଘର୍ଷ, ସଫଳତା ଓ ଜୀବନ ଦର୍ଶନରୁ ପ୍ରେରଣା ପାଇପାରୁ। ଆଜିର ଡିଜିଟାଲ ଯୁଗରେ ମୋବାଇଲ, ସୋସିଆଲ ମିଡ଼ିଆ ଓ ବିଭିନ୍ନ ମନୋରଞ୍ଜନ ମାଧ୍ୟମ ଆମ ସମୟରେ ଏକ ବଡ଼ ଅଂଶ ନେଇଯାଇଛି। ଏପରି ସମୟରେ ପ୍ରତିଦିନ କିଛି ସମୟ ବହି ପଢ଼ିବା ପାଇଁ ରଖିବା ଏକ ସୁସ୍ଥ ଅଭ୍ୟାସ। ଦିନକୁ ମାତ୍ର 20 କିମ୍ବା 30 ମିନିଟ୍ ବହି ପଢ଼ିବାରୁ ମଧ୍ୟ ଧୀରେ ଧୀରେ ଏହା ଆମ ଜୀବନର ଏକ ଅଂଶ ହୋଇପାରେ। ବହି ପଢ଼ିବା ପାଇଁ ବୟସର କୌଣସି ସୀମା ନାହିଁ। ଶିଶୁମାନେ ଗଳ୍ପ ଓ ଚିତ୍ର ବହି ପଢ଼ିପାରନ୍ତି, ଛାତ୍ରଛାତ୍ରୀ ଜ୍ଞାନବର୍ଦ୍ଧକ ବହି ପଢ଼ିପାରନ୍ତି, ଆଉ ବୟସ୍କମାନେ ସାହିତ୍ୟ, ଜୀବନୀ, ଇତିହାସ କିମ୍ବା ନିଜ ରୁଚିର ବିଭିନ୍ନ ବହି ପଢ଼ିପାରନ୍ତି। ଶ୍ରୋତାବନ୍ଧୁ, ଭଲ ବହି କେବଳ ଆମକୁ ଜ୍ଞାନ ଦିଏ ନାହିଁ, ଏହା ଆମକୁ ଭଲ ମଣିଷ ହେବାର ପଥ ମଧ୍ୟ ଦେଖାଏ। ଏହା ଆମ ଚିନ୍ତାଧାରାକୁ ପରିପକ୍ୱ କରେ, ଅନ୍ୟମାନଙ୍କ ଭାବନାକୁ ବୁଝିବାର କ୍ଷମତା ବଢ଼ାଏ ଏବଂ ଜୀବନକୁ ଏକ ନୂଆ ଦୃଷ୍ଟିରେ ଦେଖିବାକୁ ଶିଖାଏ। ତେଣୁ ଆସନ୍ତୁ ଆଜିଠାରୁ ଆମେ ଏକ ଛୋଟ ସଂକଳ୍ପ ନେବା, ପ୍ରତିଦିନ କିଛି ସମୟ ବହି ପଢ଼ିବା। ମୋବାଇଲର ଅନାବଶ୍ୟକ ସମୟ ନଷ୍ଟ ନ କରି ଏକ ଭଲ ବହିକୁ ଆମର ଦୈନନ୍ଦିନ ସାଥୀ କରିବା। ବହି ପଢ଼ନ୍ତୁ, ଜ୍ଞାନ ବଢ଼ାନ୍ତୁ, ଜ୍ଞାନ ବଢ଼ାନ୍ତୁ, ଜୀବନକୁ

ସଦାବନ୍ଧୁ ପ୍ରକୃତି ଆମକୁ ଜୀବନ ଧାରଣ ପାଇଁ ଅନେକ ଅମୂଲ୍ୟ ସମ୍ପଦ ଦେଇଛି। ଗଛଲତା, ଫୁଳ, ଫଳ ଓ ଔଷଧୀୟ ଉଦ୍ଭିଦ ଏହି ପ୍ରାକୃତିକ ସମ୍ପଦର ଏକ ଅବିଚ୍ଛିନ୍ନ ଅଂଶ। ଆଜି ଆମେ ଆଲୋଚନା କରିବା ଔଷଧୀୟ ଉଦ୍ଭିଦ ବିଷୟରେ। ଯେଉଁ ଉଦ୍ଭିଦର ବିଭିନ୍ନ ଅଂଶ ଯଥା ପତ୍ର, ମୂଳ, ଛାଳ, ଫୁଲ, ଫଳ କିମ୍ବା ମଞ୍ଜି ପାରମ୍ପରିକ ଭାବରେ ସ୍ୱାସ୍ଥ୍ୟ ଓ ଚିକିତ୍ସାରେ ବ୍ୟବହୃତ ହୋଇଆସୁଛି, ସେଗୁଡ଼ିକୁ ସାଧାରଣତଃ ଔଷଧୀୟ ଉଦ୍ଭିଦ କୁହାଯାଏ। ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଏହି ଉଦ୍ଭିଦଗୁଡ଼ିକର ବ୍ୟବହାରର ଏକ ଦୀର୍ଘ ଇତିହାସ ରହିଛି। ଆମ ଚାରିପାଖରେ ଦେଖାଯାଉଥିବା ତୁଳସୀ, ନିମ୍ବ, ଅଁଳା, ଗୁଡ଼ୁଚି, ଅଶ୍ୱଗନ୍ଧା, ଘୃତକୁମାରୀ, ହରେଡ଼ା ଓ ବାହାଡ଼ା ବୋଲି ଅନେକ ଉଦ୍ଭିଦର ପାରମ୍ପରିକ ଔଷଧୀୟ ବ୍ୟବହାର ରହିଛି। ତୁଳସୀ ଭାରତୀୟ ଘରେ ଏକ ପରିଚିତ ଉଦ୍ଭିଦ। ପାରମ୍ପରିକ ଭାବେ ଏହାର ପତ୍ରକୁ ବିଭିନ୍ନ ଘରୋଇ ପ୍ରୟୋଗରେ ବ୍ୟବହାର କରାଯାଏ। ତେବେ ଯେକୌଣସି ଉଦ୍ଭିଦକୁ ଔଷଧ ଭାବରେ ବ୍ୟବହାର କରିବା ପୂର୍ବରୁ ଯୋଗ୍ୟ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ। ନିମ୍ବ ମଧ୍ୟ ଭାରତୀୟ ପାରମ୍ପରିକ ଜୀବନରେ ଏକ ପରିଚିତ ଗଛ। ଏହାର ପତ୍ର, ଛାଲ ଓ ମଞ୍ଜିର ବିଭିନ୍ନ ପାରମ୍ପରିକ ବ୍ୟବହାର ରହିଛି। ଏହିପରି ଅଁଳା ଏକ ପୋଷକ ସମୃଦ୍ଧ ଫଳ ଏବଂ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ। ଘୃତକୁମାରୀ ବା ଆଲୋଭେରା ମଧ୍ୟ ଏକ ପ୍ରସିଦ୍ଧ ଉଦ୍ଭିଦ। ଏହାର ଜେଲ୍ର ବିଭିନ୍ନ ପାରମ୍ପରିକ ବ୍ୟବହାର ରହିଛି। ସେହିପରି ଗୁଡ଼ୁଚି ଓ ଅଶ୍ୱଗନ୍ଧା ଭଳି ଉଦ୍ଭିଦ ଆୟୁର୍ବେଦିକ ପରମ୍ପରାରେ ପରିଚିତ। ଶ୍ରୋତାବନ୍ଧୁ, ଔଷଧୀୟ ଉଦ୍ଭିଦ କେବଳ ସ୍ୱାସ୍ଥ୍ୟ ସହିତ ଜଡ଼ିତ ନୁହେଁ, ଏହା ଆମର ଜୈବ ବିବିଧତା, ପରିବେଶ ଓ ଗ୍ରାମୀଣ ଅର୍ଥନୀତି ସହିତ ମଧ୍ୟ ଜଡ଼ିତ। ଅନେକ ଲୋକ ଔଷଧୀୟ ଉଦ୍ଭିଦ ଚାଷ, ସଂଗ୍ରହ ଓ ପ୍ରକ୍ରିୟାକରଣ ମାଧ୍ୟମରେ ଜୀବିକା ଅର୍ଜନ କରନ୍ତି। ଘର ବଗିଚା କିମ୍ବା ରୋଷେଇ ବଗିଚାରେ କିମ୍ବା କିଛି ଉପଯୋଗୀ ଉଦ୍ଭିଦ ଲଗାଇବା ଦ୍ୱାରା ଆମେ ପ୍ରକୃତି ସହିତ ଆମର ସମ୍ପର୍କକୁ ଆହୁରି ଦୃଢ଼ କରିପାରିବା। କିନ୍ତୁ ଏଠାରେ ଏକ ସତର୍କତା ମଧ୍ୟ ଜରୁରୀ। ପ୍ରାକୃତିକ ବୋଲି ପ୍ରତ୍ୟେକ ଉଦ୍ଭିଦ ସୁରକ୍ଷିତ ନୁହେଁ। ଭୁଲ ଉଦ୍ଭିଦ ଚିହ୍ନଟ, ଭୁଲ ମାତ୍ରା କିମ୍ବା ଅନୁଚିତ ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇପାରେ। ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ ଏବଂ ନିୟମିତ ଔଷଧ ଖାଉଥିବା ବ୍ୟକ୍ତିମାନେ ବିଶେଷ ଭାବରେ ନିଜ ଇଚ୍ଛାରେ ଔଷଧୀୟ ଉଦ୍ଭିଦ ବ୍ୟବହାର ନକରି ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ। ଆଜିର ଆଧୁନିକ ଯୁଗରେ ଔଷଧୀୟ ଉଦ୍ଭିଦ ସମ୍ପର୍କରେ ପାରମ୍ପରିକ ଜ୍ଞାନକୁ ବୈଜ୍ଞାନିକ ଗବେଷଣା ସହିତ ଯୋଡ଼ିବା ଆବଶ୍ୟକ। ଆମ ପୂର୍ବପୁରୁଷମାନଙ୍କଠାରୁ ମିଳିଥିବା ଲୋକଜ୍ଞାନକୁ ସଂରକ୍ଷଣ କରିବା ସହିତ ତାହାର ବୈଜ୍ଞାନିକ ପରୀକ୍ଷଣ ଓ ଯଥାର୍ଥ ପ୍ରୟୋଗ ଉପରେ ମଧ୍ୟ

ଗୁରୁତ୍ୱ ଦେବା ଦରକାର। ଔଷଧୀୟ ଉଦ୍ଭିଦ ଆମକୁ ପ୍ରକୃତିର ଅମୂଲ୍ୟ ଦାନର କଥା ମନେ ପକାଇଦିଏ। ତେଣୁ ଆମେ ଗଛ ଲଗାଇବା, ଔଷଧ ଉଦ୍ଭିଦ ସୁରକ୍ଷା କରିବା ଏବଂ ଆମ ପରବର୍ତ୍ତୀ ପିଢ଼ିକୁ ଏହାର ଗୁରୁତ୍ୱ ବିଷୟରେ ଜଣାଇବା। ଗଛ ଲଗାନ୍ତୁ, ପ୍ରକୃତି ବଞ୍ଚାନ୍ତୁ, ଔଷଧୀୟ ଉଦ୍ଭିଦ ସୁରକ୍ଷା କରନ୍ତୁ, ଜ୍ଞାନ ଓ ଜୀବନକୁ ସମୃଦ୍ଧ କରନ୍ତୁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଏକ ସୁନ୍ଦର ସୁମଧୁର ଗୀତଟିଏ ଶୁଣିନେବାର।

ଭାରତ ହେଉଛି ପର୍ବପର୍ବାଣୀର ଦେଶ। ବର୍ଷସାରା ଏଠାରେ ବିଭିନ୍ନ ଧର୍ମ, ଭାଷା ଓ ପରମ୍ପରା ସହିତ ଜଡ଼ିତ ଅନେକ ପର୍ବ ପାଳିତ ହୋଇଥାଏ। ସେହି ପର୍ବଗୁଡ଼ିକ ମଧ୍ୟରୁ ଗଣେଶ ମହୋତ୍ସବ ଏକ ଅତ୍ୟନ୍ତ ଲୋକପ୍ରିୟ ଓ ଆନନ୍ଦମୟ ପର୍ବ। ଭଗବାନ ଗଣେଶଙ୍କୁ ବିଘ୍ନ ବିନାଶକ, ବୁଦ୍ଧି ଓ ଜ୍ଞାନର ଦେବତା ଭାବରେ ପୂଜା କରାଯାଏ। ଯେକୌଣସି ଶୁଭ କାର୍ଯ୍ୟର ଆରମ୍ଭରେ ପ୍ରଥମେ ଗଣେଶଙ୍କୁ ସ୍ମରଣ କରିବାର ପରମ୍ପରା ରହିଛି, ତେଣୁ ତାଙ୍କୁ ପ୍ରଥମ ପୂଜ୍ୟ ବୋଲି କୁହାଯାଏ। ଗଣେଶ ଚତୁର୍ଥୀ ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଏହି ଅବସରରେ ଭକ୍ତମାନେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରି ବିଧିବିଧାନରେ ପୂଜା କରନ୍ତି। ଘରଠାରୁ ଆରମ୍ଭ କରି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ଓ ସାର୍ବଜନୀନ ପୂଜା ମଣ୍ଡପରେ ଗଣେଶ ପୂଜାର ଆୟୋଜନ ହୋଇଥାଏ। ପୂଜା ସମୟରେ ଗଣେଶଙ୍କୁ ଦୂର୍ବ, ଫୁଲ, ଫଳ ଓ ବିଭିନ୍ନ ନୈବେଦ୍ୟ ଅର୍ପଣ କରାଯାଏ। ମୋଦକ ଭଗବାନ ଗଣେଶଙ୍କର ଏକ ପ୍ରିୟ ନୈବେଦ୍ୟ ଭାବେ ପ୍ରସିଦ୍ଧ। ଭକ୍ତମାନେ ଭକ୍ତି ଓ ଶ୍ରଦ୍ଧାର ସହିତ ପୂଜା କରି ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରନ୍ତି। ଶ୍ରୋତାବନ୍ଧୁ, ଗଣେଶ ମହୋତ୍ସବ କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ସାମାଜିକ ଏକତା ଓ ଭାଇଚାରାର ପର୍ବ ମଧ୍ୟ। ସାର୍ବଜନୀନ ପୂଜା ମାଧ୍ୟମରେ ବିଭିନ୍ନ ବୟସ ଓ ବର୍ଗର ଲୋକ ଏକାଠି ହୋଇଥାନ୍ତି। ପୂଜା ମଣ୍ଡପରେ ଭଜନ, କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରାଙ୍କନ, ବକ୍ତୃତା ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏହା ଶିଶୁ ଓ ଯୁବପିଢ଼ିଙ୍କ ମଧ୍ୟରେ ଆମ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରେ। ଗଣେଶ ମହୋତ୍ସବ ଆମକୁ ଅନେକ ମୂଲ୍ୟବାନ ଶିକ୍ଷା ମଧ୍ୟ ଦିଏ। ଗଣେଶଙ୍କ ବିଶାଳ କାନ ଆମକୁ ଭଲ କଥା ଶୁଣିବା, ଛୋଟ ଆଖି ଏକାଗ୍ରତା, ବଡ଼ ମୁଣ୍ଡ ବୁଦ୍ଧି ଓ ବିବେକ, ଆଉ ଛୋଟ ମୁଖ କମ୍ କଥା କହିବାର ପ୍ରତୀକ ବୋଲି ବୁଝାଯାଏ। ତାଙ୍କର ବାହନ ମୂଷିକ ଆମକୁ ନିଜର ଅହଂକାର ଓ ଇଚ୍ଛାକୁ ନିୟନ୍ତ୍ରଣ କରିବାର ଶିକ୍ଷା ଦିଏ ବୋଲି ଧାର୍ମିକ ପରମ୍ପରାରେ ବ୍ୟାଖ୍ୟା କରାଯାଏ। ଆଜିର ସମୟରେ ଗଣେଶ ମହୋତ୍ସବ ପାଳନ କରିବା ସହିତ ପରିବେଶ ସୁରକ୍ଷା ପ୍ରତି ମଧ୍ୟ ଆମକୁ ସଚେତନ ହେବା ଦରକାର। ପୂଜା ପାଇଁ ପ୍ରାକୃତିକ ଓ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବା, ପ୍ଲାଷ୍ଟିକ୍ ବର୍ଜନ କରିବା ଏବଂ ପ୍ରାକୃତିକ ଉପାୟରେ ମୂର୍ତ୍ତି ବିସର୍ଜନ କରିବା ଆମର ଦାୟିତ୍ୱ। ଏହାଦ୍ୱାରା ପର୍ବର ଆନନ୍ଦ ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ ରଖିପାରିବା। ଗଣେଶ ମହୋତ୍ସବର ଆଉ ଏକ ବିଶେଷ ବାର୍ତ୍ତା ହେଉଛି, ଜ୍ଞାନ ଓ ବିବେକ ହିଁ ଜୀବନର ସର୍ବଶ୍ରେଷ୍ଠ ଶକ୍ତି। କେବଳ ପୂଜା କରିବା ନୁହେଁ, ଗଣେଶଙ୍କ ଆଦର୍ଶକୁ ଜୀବନରେ ପ୍ରୟୋଗ କରିବା ହିଁ ଏହି ପର୍ବର ପ୍ରକୃତ ଉଦ୍ଦେଶ୍ୟ। ଗଣେଶ ମହୋତ୍ସବରେ ଆମେ ପ୍ରଭୁ ଗଣେଶଙ୍କ ନିକଟରେ ଜ୍ଞାନ, ବୁଦ୍ଧି, ବିବେକ ଓ ସଦ୍ବୁଦ୍ଧି ପାଇଁ ପ୍ରାର୍ଥନା କରିବା। ସମାଜରୁ ହିଂସା, ଘୃଣା, ଅସହିଷ୍ଣୁତା ଓ ଅନ୍ଧବିଶ୍ୱାସ ଦୂର ହୋଇ ସମସ୍ତଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଆସୁ, ଏହା ହେଉ ଆମର କାମନା।

ଶ୍ରୋତାବନ୍ଧୁ, ଦେଖୁ ଦେଖୁ ସମୟ କେମିତି ଗଡ଼ିଗଲା ଜଣ ମଧ୍ୟ ପଡ଼ିଲା ନାହିଁ। ଏବେ ସମୟ ଆପଣଙ୍କଠାରୁ ବିଦାୟ ନେବାର ବେଳ। ଯିବା ପୂର୍ବରୁ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା, ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, କଳାହାଣ୍ଡି ପିନ୍ 766001। ଆପଣମାନେ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଏବେ ଆପଣଙ୍କଠୁ ବିଦାୟ ନେଉଛୁ, ପୁଣି ସାକ୍ଷାତ ହେବ ଖୋଲା ଝରକାର ଏକ ନୂତନ ଅଧ୍ୟାୟରେ। ନମସ୍କାର।

ଏତେ ସମୟ ଯାଏଁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମର ସମ୍ୟକ ସୂଚନା। ଦିନ 12ଟାରେ ଶୁଣିବେ ଲୋକଗୀତ କ୍ରମରେ ଖଞ୍ଜଣୀ ଗୀତ, ଖଞ୍ଜଣୀ ଭଜନ ପରିବେଷଣ କରିବେ ବିଶ୍ୱମ୍ବର ହୋତା ଓ ସାଥୀ। ଦିନ 12:30 ରହିଛି ସୁଗମ ସଙ୍ଗୀତ, ଶିଳ୍ପୀ ହେଲେ ଅର୍ଜୁନ ଚରଣ ସାମଲ, ବିଜୟ କୁମାର ବେହେରା, କଲ୍ୟାଣୀ ପାଣିଗ୍ରାହୀ। ଦିନ 1:10 ରହିଛି ଚାଷର କଥା, ଦିନ 1:20 ରହିଛି ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ରୂପରେଖ ସହ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ, ପୁଣି ଆପଣଙ୍କୁ ସ୍ୱାଗତ ଜଣାଇବୁ ଦ୍ୱିତୀୟ ଅଧିବେଶନରେ ଦିନ 12ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ, ନମସ୍କାର।

0: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 12। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଏପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ। ଭୀମଭୋଇଙ୍କ ଗୀତ ରଚନାରୁ ପରିବେଷଣ କରୁଛନ୍ତି ଶିଳ୍ପୀ ବିଶ୍ୱମ୍ଭର ହୋତା ଏବଂ ସାଥୀ।
1: ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଅରୂପାନନ୍ଦଙ୍କୁ ଧ୍ୟାଇ ସ୍ୱାମୀ ପୟରକୁ, ବନ୍ଦନା ପାଦ ପଦ୍ମକୁ ଧ୍ୟାଇ ଅରୂପାନନ୍ଦଙ୍କୁ ଧ୍ୟାଇ ସ୍ୱାମୀ ପୟରକୁ, ବନ୍ଦନା

ଶୁଣିଲେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ଭୀମଭୋଇଙ୍କ ଗୀତ ରଚନାରୁ ପରିବେଷଣ କଲେ ବିଶ୍ୱମ୍ବର ହୋତା ଏବଂ ସାଥୀ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ହେଲେ ଅର୍ଜୁନ ଚରଣ ସାମଲ, ଗୀତିକାର ହେଲେ ରଜନୀ ଶତପଥୀ।

0: ଆପଣଙ୍କ ଚାହା
1: ଇଏମ୍ଆଇ ଭଡ଼ା କେମିତି ମ୍ୟାନେଜ୍ କରିବି?
0: ଗୋଟେ ଉପାୟ ଅଛି, ଭଲ ପଇସା ମିଳିବ।
1: କେମିତି?
0: ନିଜ ବ୍ୟାଙ୍କ ଡିଟେଲ୍ସ ଦେଇଦିଅ, କିଛି ଲୋକ ପଇସା ପଠେଇବେ, ସେମାନଙ୍କ କହିବା ଆକାଉଣ୍ଟରେ ଟ୍ରାନ୍ସଫର କରିଦିଅ, କମିଶନ ମିଳିବ।
1: ଏତେ ସହଜ?
0: କଣ ସହଜ, ଏହା ମନି ମିଲ୍ ଅଟେ। ବେଆଇନ ପଇସା ଅନ୍ୟ ଆକାଉଣ୍ଟ ଦ୍ୱାରା ସ୍ଥାନାନ୍ତରିତ କରିଥାନ୍ତି, ଏହା ଅପରାଧ, ଜେଲ୍ ହେଇପାରେ।
1: ନା ଭାଇ ନା, ନିଜ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖନ୍ତୁ, କାହାକୁ ବି ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ଆର୍ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ। ଶ୍ରୋତା ବନ୍ଧୁ, ଆପଣମାନେ କେତୋଟି ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମେଡ଼ିୟମ୍ ୱିପ୍ରି 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଏଥର ଶୁଣନ୍ତୁ ସଫିକ୍ ଅହମ୍ମଦ ସିଦ୍ଦିକିଙ୍କ ଗୀତରଚନାକୁ କଣ୍ଠ ଦେଇଛନ୍ତି କଲ୍ୟାଣୀ ପାଣିଗ୍ରାହୀ।

0: ମିରଟ ପଟା ସାରଦେମା। ପାଖାପାଖି ଗୋଟେ ମାସ ଗଲେ ଯେତିକି ବେଲେ ଡିର୍ ବାହାରି ଯିବା, କୁଡ଼ା ଖୋସା କରି କରି ଦୁଇ ନମ୍ବର ଥର ସାର ଦିଆ ଦୁଇ କରବାର କଥା ନା। ଏ ସମୟରେ ଆର୍ଥରେ 80 KG CAN କି 40 KG ୟୁରିଆ ସାର ଦେବାର କଥା। ଦୁଇ ଥର କରି ଦେବାର ସାରକେ ଏକାସନେ ନେଇ ଦେଇ କରି 3-4 ଥର କରିଦେଲେ ଭଲ। ପୁଟଲ ଚାଷନେ ଜୈବିକ ସାର ଦେଲେ ପୁଟଲଟା ଖାଇବାର ଲାଗି ବି ଅଧିକ ସ୍ୱାଦ ଲାଗ୍ସି। ହେଥିଲାଗି ଗୁଟେ ଗୁଟେ ମନ୍ଦାନେ 100 ଗ୍ରାମ ଷ୍ଟେରାମିଲ, ରାଲିମିଲ, ହିନ୍ଦ ଆରୁ ମିଲ୍ କି ନା ହେଲେ ଗ୍ରୀନ୍ ମିଲ୍ ଭଳିଆ ଜୈବିକ ସାର ମାନକେ ଦେଲେ ଭଲ ଫଲ ଧରସି। ଜବକ୍ଷାର ଜାନ ସାର, ଫସ୍ଫରସ ଆରୁ ପଟାସ ସାର କି ଛାଡ଼ିଦେଲେ ପୋଟଲ ଗଛଟା ବୋରନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ସଲଫର ଭଳିଆ ଅଣୁସାର ବି ଦରକାର କରସି। ଇ ଅଣୁସାର ମାନଙ୍କର ଅଭାବ ହେଲେ ପୋଟଲ ଗଛେନେ ଖୁବ ଗୁଡ଼ା ଅସୁବିଧା ମାନେ ବି ହେସି। ଯେନ୍ତାକି ମ୍ୟାଗ୍ନେସିୟମ ଅଭାବ ହେଲେ ଗଛର ଡିର୍ ଆରୁ ପତର ମାନେ ଛୋଟ ଛୋଟ ହେଇଯାଏସନ୍, ପତରନେ ଧଳାଧଳା ଦାଗ ମାନେ ହେଇଯାଇକରି ପତର ମାନେ ଶୁଖି ବି ଯାଇସି। ସେନ୍ତା ସଲଫର ଅଭାବ ହେଲେ ଗଛର ଟିପିଆଡ଼ର ପତର ମାନେ ଫିକା ନିଲିଆ ରଙ୍ଗର ଦିଶିଯାଏସନ୍। କ୍ୟାଲସିୟମ ଅଭାବ ହେଲେ 20 ଦିନ ଭିତରେ ନେ ପୁଟଲ ଗଛର ଡିର୍ ମାନେ ମୋଟା ମୋଟା ହେଇଯାଇକରି ଡିର୍ର ଟିପିଆଡ଼ୁ ମରି ମରି ଆଇସି, ଆରୁ ତଲ ଆଡ଼ର ପତର ମାନେ ବାଦାମୀ ରଙ୍ଗର ହେଇଯାଇକରି ପତର ମାନେ ପୁଡ଼ି ପୁଡ଼ି ଯାଏସି। ଏତ୍କି ସବୁ ନେଇ ଘଟବାର୍ ଲାଗି ହେଲେ ଆମେ ଇ ଅଣୁସାର ମାନକେ ଆଗନୁ ଦେବାର ବ୍ୟବସ୍ଥା କରବାକେ ପଡ଼ବା। ଏଥିଲାଗି ଏକର ପିଛା 5 KG ବୋରାକ୍ସ ବ୍ୟବହାର କର୍ମା। କ୍ୟାଲସିୟମ 20 PPM ଆରୁ ବୋରନ 4 PPM ପତର ଗୁଟକେନେ ଝିଟିଲେ ପୁଟଲ ଗଛନେ ଅଧିକ ମାଇ ଫୁଲ ଫୁଟସି, ଫଲ ବି ଜହ ଧରସି।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ସହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
2: मन की बात प्रधानमंत्री आकाशवाणी पर।
3: मेरी मन की बात के संबंध में

0: ଅନୁଭୂତିର କଥା।
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:30 ପର୍ଯ୍ୟନ୍ତ।
0: ଆମ ଫୋନ ନମ୍ବର ହେଲା
2: 0660295623295628।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
3: ହ୍ୟାଲୋ
0: ହ୍ୟାଲୋ
3: କିଏ?
0: ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ସୁଧା ମିଶ୍ରଙ୍କ କଣ୍ଠରେ ଓଡ଼ିଶୀ। ଗୀତିକାର ହେଲେ ଗୋପାଳ କୃଷ୍ଣ।

ଏଥର ଶୁଣନ୍ତୁ ଏକ ସମ୍ବଲପୁରୀ ଗୀତ, ଗାଇଛନ୍ତି ପ୍ରଭାତୀ ଜେନା ଏବଂ ରତ୍ନାକର ରାଉତ, ଗୀତିକାର ହେଲେ ବିନୋଦ କୁମାର ପସାୟତ।

ଶ୍ରୋତାବନ୍ଧୁ, ଆପଣମାନେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ ବିଚିତ୍ର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱିପ୍ରି 248 ମିଟର ତଥା 126 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଏପ୍ ମାଧ୍ୟମରେ। ଏଥର ଶୁଣନ୍ତୁ ସଙ୍ଗୀତ ଗୋସାଇଙ୍କ କଣ୍ଠରେ ଏକ ଚମ୍ପୁ ଗୀତିକାର ହେଲେ ବଳଦେବ ରଥ।

0: କାର୍ଯ୍ୟକ୍ରମରେ ଏଥର ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ପଲ୍ଲୀ ଗୀତ। ଗୀତିକାର ହେଲେ ଶ୍ରୀବତ୍ସ ଦାସ।
1: तोर देई था टिक करज

ପ୍ରଚାର କଲୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ ଆଜି 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବେ ପ୍ରତିରକ୍ଷା ମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ବାସ୍ତବ GDP ଅଭିବୃଦ୍ଧି ହାର 7% ରହିବା ନେଇ ବିଶ୍ୱ ରେଟିଂ ସଂସ୍ଥା ମୁଡିର ଆକଳନ। ବିକଶିତ ଓ ଦୃଢ଼ ଭାରତ ଗଠନ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କ ଆହ୍ୱାନ। ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଜାପାନକୁ ପରାସ୍ତ କରି ଭାରତ ସେମିଫାଇନାଲକୁ ଉନ୍ନୀତ। ଆସନ୍ତାକାଲି ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଜାତୀୟ ପତାକା ବହନ କରିବେ ମନୁ ଭାକର ଓ ତଜିନ୍ଦର ପାଲ ସିଂ ତୁର। ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବେଙ୍ଗାଲୁରୁଠାରେ ବାୟୁସେନାକୁ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରାଯିବ। ସେଗୁଡ଼ିକ ମଧ୍ୟରେ ହାଲୁକା ଯୁଦ୍ଧ ବିମାନ ତେଜସ୍ର ସମ୍ପୂର୍ଣ୍ଣ ପରିଚାଳନା ଲକ୍ଷ୍ୟରେ ତାଲିମ ବିମାନ ଏବଂ HTT-40 ବେସିକ୍ ଟ୍ରେନର ଏୟାରକ୍ରାଫ୍ଟ ରହିଛି। ଏଥିସହ ହାଲ୍ ପରବର୍ତ୍ତୀ ପିଢ଼ି ଧ୍ରୁବ ହେଲିକପ୍ଟର ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର ପାଇଁ ପବନ ହଂସ ଲିମିଟେଡ୍କୁ ହସ୍ତାନ୍ତର କରିବ। ଭାରତର ବାସ୍ତବ GDP ଅଭିବୃଦ୍ଧି ହାର 7% ରହିବା ନେଇ ବିଶ୍ୱ ରେଟିଂ ସଂସ୍ଥା ମୁଡି କହିଛି। ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ GDP ଅଭିବୃଦ୍ଧି 6% ରହିବା ନେଇ ମୁଡି ଘୋଷଣା କରିଥିଲା। ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ GDP ଅଭିବୃଦ୍ଧି କ୍ଷେତ୍ରରେ ଏହି ପରିବର୍ତ୍ତନ ପଶ୍ଚିମ ଏସିଆରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ସତ୍ତ୍ୱେ ଭାରତୀୟ ଅର୍ଥନୀତିରେ ସ୍ଥିରତା ବଜାୟ ରହିବାକୁ ଦର୍ଶାଉଛି। G20 ଅର୍ଥନୀତି ମଧ୍ୟରେ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ଦ୍ରୁତ ବିକାଶ ହେବା ନେଇ ସଂସ୍ଥା ଆକଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଦେଶରେ ସାମାଜିକ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିଲକ୍ଷିତ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଅଭିଯାନ ସାଧାରଣ ଲୋକଙ୍କ ଆନ୍ଦୋଳନରେ ରୂପାନ୍ତର ହୋଇ ଗ୍ରାମୀଣ ଅଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସ୍ୱଚ୍ଛତା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଝାଡ଼ଖଣ୍ଡର 91%ରୁ ଅଧିକ ଗ୍ରାମ ବାହ୍ୟ ମଳମୂତ୍ର ତ୍ୟାଗ ଅଞ୍ଚଳ ଘୋଷଣା ହୋଇଛି। ତେବେ ସେଠାରେ ତରଳ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦୃଷ୍ଟି ଦିଆଯାଉଛି। ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ସେମାନଙ୍କର ଅଭ୍ୟାସ ଏବଂ ମୂଲ୍ୟବୋଧର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଗ୍ରହଣ କରିବା ଲାଗି ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ୱଚ୍ଛତା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ହେବା ଉଚିତ।
1: साथियों, स्वच्छता कोई एक दिन का काम नहीं है। स्वच्छता तो जीवन जीने का तरीका है। देश में करोड़ों शौचालय बनाए गए, भारत को खुले में शौच से मुक्त कराया गया, सार्वजनिक स्थानों की स्वच्छता के लिए अभियान चलाए गए, सफाई हमारी जीवन शैली का हिस्सा बने, इसके लिए अलग अलग इनिशिएटिव शुरू किए गए।
0: ପ୍ରଧାନମନ୍ତ୍ରୀଙ୍କ ଏହି ଦୃଷ୍ଟିକୋଣକୁ ସାକାର କରି ଝାଡ଼ଖଣ୍ଡର ଗ୍ରାମୀଣ ଅଞ୍ଚଳରେ ପ୍ରାୟ 42 ଶୌଚାଳୟ ନିର୍ମାଣ ଯୋଗୁଁ ମହିଳାଙ୍କୁ ମର୍ଯ୍ୟାଦା ଓ ସୁରକ୍ଷା ପ୍ରଦାନ ସୁନିଶ୍ଚିତ ହୋଇପାରିଛି। ସେହିସବୁ ଶୌଚାଳୟକୁ ଇଜ୍ଜତ ଘର ଭାବେ ନାମିତ କରାଯାଇଛି। ସେହି ସମୟରେ ଝାଡ଼ଖଣ୍ଡ

ଛତିଶଗଡ଼ର ଦୁର୍ଗମ ଆଦିବାସୀ ଅଞ୍ଚଳରେ ଗୋବର୍ଦ୍ଧନ ଯୋଜନାରେ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା ଏବଂ ବାୟୋଗ୍ୟାସ୍ ଉତ୍ପାଦନ ଦ୍ୱାରା ଗ୍ରାମୀଣ ଅର୍ଥନୀତି ଦୃଢ଼ ହୋଇପାରିଛି। ରାଞ୍ଚିର ଗ୍ରାମୀଣ ମହିଳା ସ୍ୱଚ୍ଛ ଭାରତ ମିଶନରେ ଲାଭାନ୍ୱିତ ହୋଇଥିବା ବେଳେ ତାଙ୍କ ଅଞ୍ଚଳରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ଝାଡ଼ଖଣ୍ଡରେ ଚଳିତ ବର୍ଷ 5000 ଅଧିକ ସ୍ୱଚ୍ଛତା କାର୍ଯ୍ୟ ୟୁନିଟ୍ ଗଠନ କରାଯାଇ ବର୍ଜ୍ୟବସ୍ତୁ ବହୁଳ ଅଞ୍ଚଳଗୁଡ଼ିକର ବ୍ୟାପକ ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ସ୍ୱଚ୍ଛତା ପଦକ୍ଷେପ ଲୋକମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ସହ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ କରିବା ଦିଗରେ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ରେହମାନ ଶ୍ରୀ ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ଭାରତୀୟଙ୍କ ପାଇଁ ତାଙ୍କ ଉତ୍ସର୍ଗୀକୃତ ସେବାର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶ୍ରୀ ତାରିଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଂଲାଦେଶସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ଫେସବୁକ୍ ପୃଷ୍ଠାରେ ଏହି ବିଷୟ ସ୍ଥାନିତ ହୋଇଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନାଗରିକମାନଙ୍କୁ ଏକ ବିକଶିତ ଦୃଢ଼ ଭାରତ ଗଠନ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆୟୋଜିତ ସେବା ସଂକଳ୍ପ ଅଭିଯାନରେ ଉଦ୍ବୋଧନ ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଦେଶର ଭିଭିଭୂମି ନିର୍ମାଣ, ଯୋଗାଯୋଗ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ବ୍ୟାପକ ରୂପାନ୍ତର ହେଉଛି। ଏବେ ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ମୋଟରଯାନରେ ଯିବା ସମ୍ଭବ ହୋଇଥିବା ବେଳେ 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶ୍ରୀ ରିଜିଜୁ କହିଛନ୍ତି, ଭାରତ ଏବେ ଏକ ଦୃଢ଼, ସୁରକ୍ଷିତ ଏବଂ ସ୍ଥିର ରାଷ୍ଟ୍ର ଭାବେ ଉଭା ହେଉଛି। ସରକାର ନିଜର ପ୍ରତିବଦ୍ଧତା ଅନୁଯାୟୀ ଦେଶର ସମସ୍ତ ବର୍ଗର ନାଗରିକଙ୍କ ପାଇଁ ସମସ୍ତ ଯୋଜନାର ସୁଫଳ ପହଞ୍ଚାଇବା କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ନିକଟରେ ସମସ୍ତ ଯୋଜନାର ଲାଭ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି। ବିକାଶମୂଳକ ପଦକ୍ଷେପଗୁଡ଼ିକ ସମସ୍ତ ଭାରତୀୟ ନାଗରିକଙ୍କୁ ଲାଭାନ୍ୱିତ କରିବା ଲାଗି କରାଯାଉଥିବା ଶ୍ରୀ ରିଜିଜୁ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭୁଟାନର ବିକାଶ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଭାରତର ସମର୍ଥନ ବିଷୟ ଦୋହରାଇଛନ୍ତି। ଦୁଇଦିନିଆ ଭୁଟାନ ଗସ୍ତରେ ଯାଇ ଡକ୍ଟର ଜୟଶଙ୍କର ତାଙ୍କ ଭୁଟାନ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନାକାଳରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ସମେତ ଭାଗିଦାରିତାପୂର୍ଣ୍ଣ ସମ୍ପର୍କର ଅଗ୍ରଗତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଉଭୟ ପକ୍ଷ ଭାରତ ଭୁଟାନ ଭାଗିଦାରିତା ଓ ସ୍ୱତନ୍ତ୍ର ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ସହମତ ହୋଇଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ଭୁଟାନରେ ଅନେକଗୁଡ଼ିଏ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ 65 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ସେତୁ ରହିଥିବା ବେଳେ ଭୁଟାନ ସରକାରଙ୍କୁ ଭାରତ ପକ୍ଷରୁ 54 ଇଲେକ୍ଟ୍ରିକ୍ ଯାନ ପ୍ରଦାନ କରାଯାଇଛି। ଏହି ଅବସରରେ 500 କିଲୋୱାଟ୍ ବିଶିଷ୍ଟ ଲୁନାନା ଜଳବିଦ୍ୟୁତ୍ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଉଭୟ ଦେଶ 2024 ମାର୍ଚ୍ଚ ମାସରେ କାର୍ଯ୍ୟକାରୀ ହୋଇଥିବା ଶକ୍ତି କ୍ଷେତ୍ରର ମିଳିତ ଭାଗିଦାରିତା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏସୀୟ କ୍ରୀଡ଼ା ମହିଳା କ୍ରିକେଟ୍ରେ ଭାରତୀୟ ଦଳ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ଆଜି ଜାପାନର ନିସିଠାରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତର ପ୍ରଭାବଶାଳୀ ବୋଲିଂ ଯୋଗୁଁ ଜାପାନ 19 ଓଭର 5 ବଲ୍ରେ 57 ରନ୍ ସ୍କୋରରେ ସୀମିତ ରହିଥିଲା। ଜବାବରେ ଭାରତ 5 ଓଭରରେ 69 ରନ୍ ସ୍କୋର କରି ବିଜୟ ଲାଭ କରିଛି। ଶେଫାଳି ବର୍ମା 15 ବଲ୍ରେ 40 ରନ୍ ସ୍କୋର କରିଥିବା ବେଳେ ରିଚା ଘୋଷ 6 ବଲ୍ରୁ 12 ରନ୍ ସ୍କୋର କରିଛନ୍ତି। ଆସନ୍ତା ରବିବାର ଦିନ ଭାରତ ଓ ବାଂଲାଦେଶ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ସେମିଫାଇନାଲ୍ ମ୍ୟାଚ୍ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଜାପାନରେ ଅନୁଷ୍ଠିତ ଆଇଚି ନାଗୋୟା ଏସୀୟ କ୍ରୀଡ଼ା 2026ରେ ଭାରତୀୟ ଟେକ୍ ବଲ୍ ଖେଳାଳି କିମିକ୍ ଜୋଆକିମ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପ୍ରଥମଥର ପାଇଁ ଏସୀୟ କ୍ରୀଡ଼ା ଖେଳୁଥିବା ଜୋଆକିମ୍ ଆଜି ସକାଳେ 2 ବିଜୟ ହାସଲ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଜାପାନ ବିପକ୍ଷରେ 2-1 ଏବଂ ଦ୍ୱିତୀୟ ମ୍ୟାଚ୍ରେ କାମ୍ବୋଡ଼ିଆ ବିପକ୍ଷରେ 2-0 ସେ ବିଜୟ ହାସଲ କରିଥିଲେ। ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଅଲମ୍ପିକ୍ସ ପଦକ ବିଜେତା ମନୁ ଭାକର ଏବଂ ସଟ୍ପୁଟ୍ ଚାମ୍ପିୟନ୍ ତଜିନ୍ଦର ପାଲ୍ ସିଂ ତୁର ଭାରତର ଜାତୀୟ ପତାକା ବହନ କରିବେ। ଆସନ୍ତାକାଲି ଏସୀୟ କ୍ରୀଡ଼ା ଆରମ୍ଭ ହେବ। 2024 ପ୍ୟାରିସ୍ ଅଲମ୍ପିକ୍ସରେ ଭାକର ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଗୋଟିଏ ସଂସ୍କରଣରେ 2 ପଦକ ଜିତିଥିଲେ। ମହିଳା 10 ମିଟର ଏୟାର ପିସ୍ତଲ ଏବଂ ଦଳୀୟ 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସେ କାଂସ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ସଟ୍ପୁଟ୍ ଚାମ୍ପିୟନ୍ ତଜିନ୍ଦର 2018 ଜାକର୍ତ୍ତା ଏସୀୟ କ୍ରୀଡ଼ା ଏବଂ 2022 ହ୍ୟାଙ୍ଗଝୋ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଓଡ଼ିଶା ସମେତ ବିହାର, ରାଜସ୍ଥାନ, ଗୁଜରାତ, ଲାକ୍ଷାଦ୍ୱୀପ, ପଶ୍ଚିମବଙ୍ଗ ଏବଂ ସିକ୍କିମରେ ଆଜି ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଦେଶର ଅନ୍ୟ କେତେକ ଅଞ୍ଚଳରେ ଆସନ୍ତା 2 ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ଏକ ସୁଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ ପାଇଁ ପ୍ରତିବଦ୍ଧ। ପୌର ନିର୍ବାଚନରେ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ପ୍ରକାଶ। ସୀମା ବାହାରେ ବାଉଁଶର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବାଉଁଶ ଦିବସ। ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଦିଲ୍ଲୀର ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝି ଶିଳ୍ପ ବିଶେଷଜ୍ଞ, ନିବେଶକ ଏବଂ ପ୍ରଯୁକ୍ତି କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଓଡ଼ିଶା ଆଗାମୀ ପିଢ଼ି ପାଇଁ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଉତ୍ପାଦନ ନିମନ୍ତେ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରୁଛି। ଏଥିସହ ମୁଖ୍ୟମନ୍ତ୍ରୀ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରାଜ୍ୟର ନୀତିଗତ ସହାୟତା ଏବଂ ନିବେଶ ପାଇଁ ଉଦୀୟମାନ ସୁଯୋଗଗୁଡ଼ିକୁ ଉପସ୍ଥାପନ କରିବେ। ରାଜ୍ୟରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ନିଜର ଭିତ୍ତିଭୂମି କ୍ଷମତାକୁ କ୍ରମାଗତ ଭାବେ ସୁଦୃଢ଼ କରୁଛି ଏବଂ ଏଥିସହ ଜଡ଼ିତ ପ୍ରକଳ୍ପଗୁଡ଼ିକ ଉପରେ କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା ପାଭିଲିୟନ ପରିଦର୍ଶନ କରିଛନ୍ତି। ଭାରତରେ ନିର୍ମିତ ସେମିକଣ୍ଡକ୍ଟର ଚିପ୍ ସହିତ ଏନ୍ଆଇଟି ରାଉରକେଲାର ସ୍ୱଦେଶୀ ଚିପ୍ ଡିଜାଇନ୍ ସେମିକନ୍ ଇଣ୍ଡିଆରେ ପ୍ରଦର୍ଶିତ ହୋଇଛି। ଏହା ଓଡ଼ିଶାର ପ୍ରତିଭା, ନବସୃଜନ ଏବଂ ଗବେଷଣା କ୍ଷମତାର ପରିଚୟ ବୋଲି ଶ୍ରୀ ମାଝି କହିଛନ୍ତି।
1: और ज्यादा से ज्यादा के उड़ीसा में सेमीकंडक्टर क्षेत्र में हम आगे हमारा निवेश ज्यादा हो और प्रोजेक्ट ज्यादा आए। कैबिनेट में दो मिला था, वो अभी अंडर कंस्ट्रक्शन में है। जो रोड से हुआ था उसमें से तीनों का एमओयू हुआ था और वो भी अभी ग्राउंडिंग हो चुका है। इसके आधार पर हमको 5 मिला है अब तक और अंडर कंस्ट्रक्शन में है। उनमें से एक प्रोजेक्ट का भी फाइनल हो चुका है, अगले एक महीने के अंदर उनका भी इनॉग्रेशन हो जाएगा। इनोवेशन और लैबोरेटरी में उनको और डेवलपमेंट करने के लिए भी हमारा सरकार, केंद्र सरकार के साथ और कुछ कंपनी के साथ भी हमने ये लैबोरेटरी भी वहाँ बना रहे हैं।

0: ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ରାଜ୍ୟରେ ନିବେଶ, ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଓଡ଼ିଶା ଏକ ସୁଦୃଢ଼ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ ନିର୍ମାଣ ଓ ଆତ୍ମନିର୍ଭର ଭାରତରେ ଅର୍ଥପୂର୍ଣ୍ଣ ଯୋଗଦାନ ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ଆଗାମୀ ପୌର ନିର୍ବାଚନରେ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଆସନ୍ତା 24 ତାରିଖ ସୁଦ୍ଧା ପୌର ସଂସ୍ଥା ଓ ଏନ୍ଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ। ଏହାପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ମାସ 3 ତାରିଖରେ ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ, 7 ତାରିଖ ସୁଦ୍ଧା ପ୍ରୋଭିଜନାଲ ବିଜ୍ଞପ୍ତି ଓ 7ରୁ 21 ତାରିଖ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ, 26ରୁ 28 ତାରିଖ ମଧ୍ୟରେ ଅପିଲର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଗ୍ରହଣ କରାଯାଇ 31 ତାରିଖ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଓ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ସ୍ୱତନ୍ତ୍ର ଧାରାବାହିକରେ ଆସନ୍ତୁ ଶୁଣିବା ଶ୍ରୀଅନ୍ନ ଯୋଜନା ସମ୍ପର୍କରେ।
1: ପୁଷ୍ଟିକର ଖାଦ୍ୟ, କୃଷକଙ୍କ ଆୟ ବୃଦ୍ଧି ଏବଂ ସ୍ଥାୟୀ କୃଷି ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟରେ ଶ୍ରୀଅନ୍ନ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ମାଣ୍ଡିଆ ସମେତ ବିଭିନ୍ନ ପ୍ରକାର ମିଲେଟ୍ ଚାଷ, ପ୍ରକ୍ରିୟାକରଣ ଓ ବ୍ୟବହାରକୁ ବଢ଼ାଇବା ଦିଗରେ ଏହି ଅଭିଯାନରେ ଉଦ୍ୟମ ଜାରି ରହିଛି। ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଓ କୃଷକଙ୍କ ଜୀବିକାକୁ ଗୁରୁତ୍ୱ ମିଳୁଥିବାବେଳେ ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ମାନବିକ କାର୍ଯ୍ୟ ଓ ଜନଭାଗିଦାରିତାକୁ ପ୍ରୋତ୍ସାହନ ଦିଆଯାଉଛି। ଶ୍ରୀଅନ୍ନ ଅଭିଯାନ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ ବିଷୋଇ।
2: ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର 5ଟି ବ୍ଲକ ନବରଙ୍ଗପୁର, ପାପଡ଼ାହାଣ୍ଡି, କୋଷାଗୁମ୍ଡା, ଝରିଗାଁ ଓ ଉମରକୋଟ ବ୍ଲକରେ 2019 ମସିହାରେ 500 ହେକ୍ଟର ଜମିରେ କ୍ଷୁଦ୍ରଶସ୍ୟ ଆରମ୍ଭ କରାଯାଇଥିଲା ଏବଂ 2023ରେ ସମସ୍ତ 10ଟି ବ୍ଲକରେ ଶ୍ରୀଅନ୍ନ ଚାଷ ବା ମିଲେଟ୍ ଚାଷ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ମାଣ୍ଡିଆର ଚାହିଦାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଚାଷୀ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ଏହି ମାଣ୍ଡିଆ ଚାଷ ନିମନ୍ତେ ଏବଂ ଶ୍ରୀଅନ୍ନ ଅଭିଯାନରେ ସାମିଲ ହେବା ନିମନ୍ତେ। ସେବା ସଂକଳ୍ପ ଅଭିଯାନ ଅବସରରେ ଆମକୁ ଅଧିକ ତଥ୍ୟ ସୂଚନା ଦେଇଛନ୍ତି ବିଧାୟକ ଗୌରୀଶଙ୍କର ମାଝୀ।
3: ସେବା ସଂକଳ୍ପ ଅଭିଯାନ ଅବସରରେ ଶ୍ରୀଅନ୍ନର ପ୍ରଚାର ପ୍ରସାର ଓ ଏହାର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଶ୍ରୀଅନ୍ନ ଚାଷ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ସହିତ ପୋଷଣ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ମିଳିପାରିବ। ଶ୍ରୀଅନ୍ନର ଚାଷ ଓ ବ୍ୟବହାରକୁ ବଢ଼ାଇଲେ ଚାଷୀମାନେ ଲାଭବାନ ହେବା ସହିତ ସାଧାରଣ ଲୋକଙ୍କୁ ପୋଷଣଯୁକ୍ତ ଖାଦ୍ୟ ମିଳିପାରିବ। ମିଲେଟ୍ ବା ଶ୍ରୀଅନ୍ନକୁ ଦେଶର ପୋଷଣ, କୃଷକଙ୍କ ଆୟ ଓ ପରିବେଶ ସୁରକ୍ଷା ସହ ଯୋଡ଼ିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରକୃତି ପାଇଁ ବାଉଁଶର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବାଉଁଶ ଦିବସ ପାଳନ କରାଯାଉଛି। 2009 ମସିହାରେ ପ୍ରଥମ ଥର ପାଇଁ ବାଉଁଶ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସୀମା ବାହାରେ ବାଉଁଶ। ବାଉଁଶ କାରିଗରଙ୍କୁ ସ୍ୱାବଲମ୍ବୀ କରିବା ତଥା ଏ କ୍ଷେତ୍ରରେ ଜୀବନ ଜୀବିକା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ କରିଛନ୍ତି। ଏହି ମିଶନ ଅଧୀନରେ ବାଉଁଶ ଚାଷ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଓ ବଜାର ସଂଯୋଗ ଉପରେ ଧ୍ୟାନ ଦିଆଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ୱିତ ଭାବେ ବାଉଁଶ ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଅନୁଦାନ ପ୍ରଦାନ କରୁଛନ୍ତି। ବାଉଁଶର ଉତ୍ପାଦର ବିକ୍ରୟ ପାଇଁ କେନ୍ଦ୍ର ଓ ରାଜ୍ୟର ଭାଗିଦାରୀ 40-60%, ଉତ୍ତର ପୂର୍ବ ଓ ପାହାଡ଼ିଆ ଅଞ୍ଚଳଗୁଡ଼ିକ ପାଇଁ 90-10% ଏବଂ କେତେକ କ୍ଷେତ୍ରରେ 100% କେନ୍ଦ୍ରୀୟ ସହାୟତାର ବ୍ୟବସ୍ଥା ରହିଛି। ହାଇକୋର୍ଟରେ ଆଜି ରାଜ୍ୟସଭା ନିର୍ବାଚନର କ୍ରସ୍ ଭୋଟିଂ ମାମଲାର ଶୁଣାଣି କରାଯାଇଛି। ଆସନ୍ତା 28 ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 29 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। 8 ଜଣ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 76ତମ ଜନ୍ମଦିବସ ପାଳନ ଅବସରରେ ଭୁବନେଶ୍ୱରଠାରେ ସେବା ସଂକଳ୍ପ ଅଭିଯାନ 2026 ଅନ୍ତର୍ଗତ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହା ୱାର୍ଲଡ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିବାରୁ ଓଡ଼ିଶା ପାଇଁ ଏକ

ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଶାର ଯୁବ ସମାଜ ନିଜର ସାମାଜିକ ଦାୟିତ୍ୱବୋଧ ଓ ସେବା ମନୋଭାବର ଏକ ଜ୍ୱଳନ୍ତ ପ୍ରମାଣ ଦେଇଛନ୍ତି। ଏହି ନିଃସ୍ୱାର୍ଥପର ପ୍ରୟାସ ଜରୁରୀ ସମୟରେ ଅନେକ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସହାୟକ ହେବ। ଓଡ଼ିଶାକୁ ଏକ ସମୃଦ୍ଧ, ସୁସ୍ଥ ଓ ସେବାପରାୟଣ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଯୁବଶକ୍ତିଙ୍କ ଏହି ଅତୁଳନୀୟ ସଂକଳ୍ପ ପ୍ରେରଣାଦାୟୀ ବୋଲି ଶ୍ରୀ ମାଝୀ କହିଛନ୍ତି। ରକ୍ତଦାନ ଶିବିରରେ 8,810 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହରା ପଞ୍ଚାୟତର କେନ୍ଦୁଘାଟରେ ଝାଡ଼ାବାନ୍ତି ବ୍ୟାପୀ 7 ଜଣରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବିଜୟନଗର ପଞ୍ଚାୟତରେ ଥିବା ସ୍କୁଲମାନଙ୍କରେ ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ, ଡାକ୍ତର, ଶିକ୍ଷାବିତ୍ ପ୍ରମୁଖ ଯୋଗ ଦେଇ ନିଶା ସେବନର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କଟକ ସହରରେ ଦୁର୍ଗାପୂଜା ପାଇଁ ପୂଜା କମିଟିଗୁଡ଼ିକୁ ତ୍ୱରିତ ଭାବେ ଆବଶ୍ୟକ ଅନୁମତି ପ୍ରଦାନ କରିବା ଲାଗି ବାରବାଟୀ ପ୍ୟାଲେସ୍ଠାରେ ଆଜିଠାରୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ସ୍ଥାନରେ ପୂଜା କମିଟିମାନେ ତହସିଲ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗ ପାଇଁ ଆବଶ୍ୟକ ସମସ୍ତ ଅନୁମତି ପତ୍ର ପାଇପାରିବେ। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦର ଉପଜିଲ୍ଲାପାଳ ନୋଡାଲ ଅଫିସର ଭାବେ ଉପସ୍ଥିତ ଅଛନ୍ତି। ଏହା 4 ଦିନ ପର୍ଯ୍ୟନ୍ତ ଚାଲିବ। ଅଗ୍ନିଶମ, କଟକ ମହାନଗର ନିଗମ, କମିଶନରେଟ୍ ପୋଲିସ ଭଳି 11ଟି ବିଭାଗ ପକ୍ଷରୁ ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ କରାଯିବ। ପାଣିପାଗ। ଥାଇଲାଣ୍ଡର ଉତ୍ତର ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ସର୍ବାଧିକ 66 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ଏକ ସୁଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ନିର୍ମାଣ ପାଇଁ ପ୍ରତିବଦ୍ଧ। ପୌର ନିର୍ବାଚନରେ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ପ୍ରକାଶ। ସୀମା ବାହାରେ ବାଉଁଶର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବାଉଁଶ ଦିବସ। ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଅଭିମାନରୁ, ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଗୀତ ମଜରୁ ସୁଲତାନପୁରୀ, ସଙ୍ଗୀତ ଏସ୍ ଟି ବର୍ମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଆନ୍ଧି କଥାଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତିକାରୀ ଗୁଲଜାର। ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ପରମାନ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ମନ୍ନା ଡିଙ୍କ କଣ୍ଠରେ। ଗୀତିକାର ହେଲେ ୟୋଗେଶ, ସଙ୍ଗୀତ ନିର୍ଦ୍ଦେଶନା ସଲିଲ ଚୌଧୁରୀ, କଥାଚିତ୍ର ଆନନ୍ଦ।

पीछे पीछे सपनों के भागे, तो भी देखो मन नहीं जा।

0: कभी तो हंसाए, कभी ये रुलाए।
1: प्रचार कलो कितु

ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ ସମୟ ବର୍ତ୍ତମାନ ଦିନ 3ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: of 6% for the current financial year. Indian tech ball debutant Quincy Joachim D'Souza stormed into the semi-finals of the Aichi Nagoya Asian Games in Japan after securing two wins in the women's singles event this morning. And with that, we end this news bulletin.
1: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ରହିଛି ଯୁବବାଣୀ, ଏଥିରେ ଶୁଣିପାରିବେ ସମ୍ଭାବନା। ସନ୍ଧ୍ୟା 6:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ କିଷାନ ଗୀତ, ପରିବେଷଣ କରିବେ ମଧୁସୂଦନ ପିଙ୍ଗ ଏବଂ ସାଥୀ। ସନ୍ଧ୍ୟା 7:25 ରହିଛି ଜିଲ୍ଲା ହଲଚଲ କ୍ରମରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଚାଷବାସ କାର୍ଯ୍ୟକ୍ରମ। ରାତି 8:00 ବିଶେଷ କାର୍ଯ୍ୟକ୍ରମରେ ଶୁଣିବେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା 2026 ଏସୀୟ କ୍ରୀଡ଼ାର 20ତମ ସଂସ୍କରଣରେ ଭାରତ ପାଇଁ ଉତ୍ସାହ ବଢ଼ାନ୍ତୁ। ରାତି 8:30 ସ୍ପୋର୍ଟସ୍ ସ୍କିନ୍, 9:16 ସ୍ପଟ୍ଲାଇଟ୍ ଏବଂ ରାତି 9:30 କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ, FM ରେ 100.3 MHz ଯୋଗେ ତଥା ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ଉପସ୍ଥାପନା ଦାୟିତ୍ୱରେ ମୁଁ ଅଛି ଆପଣ ସମସ୍ତଙ୍କ ପ୍ରିୟର ଯୁବା ସାଥୀ ନନ୍ଦିତା, ଏବଂ ମୁଁ ପୁଣି ଥରେ ନେଇ ଆସିଛି ଆପଣ ସଭିଙ୍କର ପ୍ରିୟର କାର୍ଯ୍ୟକ୍ରମ ସମ୍ଭାବନା, ଯେଉଁଠି ଆମେ ଚାକିରି, ନିଯୁକ୍ତି, ପରୀକ୍ଷା, ଶିକ୍ଷା ଓ ଭବିଷ୍ୟତକୁ ନେଇ ଆମ ପାଇଁ ଦରକାରୀ କିଛି ଖବର ଓ ସୂଚନା ଜାଣିଥାଉ। ଆଜିର ଦିନରେ ପାଠପଢ଼ା ସରିବା ପରେ ପ୍ରତ୍ୟେକ ଯୁବକଙ୍କର ମନରେ ଗୋଟିଏ ପ୍ରଶ୍ନ ଥାଏ, ଆଗକୁ କ'ଣ କରିବୁ, କେଉଁଠି ଚାକିରିର ସୁଯୋଗ ଅଛି, କେଉଁ ପରୀକ୍ଷା ପାଇଁ କେତେ ଆବେଦନ କରିବାକୁ ହେବ, କେଉଁ ଯୋଗ୍ୟତା ଦରକାର, କେଉଁଠି ପ୍ରସ୍ତୁତି ଆରମ୍ଭ କରିବା, ଏବଂ ଅନେକ ପ୍ରଶ୍ନ ନେଇ ଆମର ଯୁବବନ୍ଧୁମାନେ ଆଗକୁ ବଢ଼ୁଛନ୍ତି। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ଆଜିର ସମ୍ଭାବନାର ପୃଷ୍ଠା ଖୋଲିବା। ହେଲେ ଆଜିର ସମ୍ଭାବନାର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଚାଲନ୍ତୁ ଶ୍ରୋତାବନ୍ଧୁ ଏହି ମନଲୋଭା ସନ୍ଧ୍ୟାରେ ଶୁଣିନେବା ପ୍ରଥମେ ଗୋଟିଏ ସୁମଧୁର ସଙ୍ଗୀତ।

ଏହି ସଙ୍ଗୀତମୟ ବିରତି ପରେ ପୁଣି ଥରେ ସ୍ୱାଗତ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ଏବେ ଦେଖିନେବା କିଛି ନିଯୁକ୍ତି ଭିତ୍ତିକ ସୂଚନା। ପ୍ରଥମ ନିଯୁକ୍ତି ସୂଚନାଟି ପ୍ରକାଶ ପାଇଅଛି ଡିପାର୍ଟମେଣ୍ଟ ଅଫ୍ ପୋର୍ଟସ୍ ମିନିଷ୍ଟ୍ରି ଅଫ୍ କମ୍ୟୁନିକେସନ୍ସ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ GDS ସେକ୍ସନ୍ରୁ। ବ୍ରାଞ୍ଚ ପୋଷ୍ଟମାଷ୍ଟର BPM, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ABPM ଏବଂ ଡାକ ସେବକ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 23,757 ପଦବୀ ଖାଲି ରହିଅଛି। ଆପଣ ଯଦି ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି, ତେବେ ଏହାର ଆବେଦନ କରିବାର ଶେଷ ତାରିଖଟି ହେଉଅଛି ଚଳିତ ବର୍ଷ ସେପ୍ଟେମ୍ବର ମାସ 21 ତାରିଖ। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଅଛି 10ମ ଶ୍ରେଣୀ ପାସ୍। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ indiapost.gov.in କୁ ଯାଇ ଦେଖିପାରିବେ। ଦ୍ୱିତୀୟ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ଇଞ୍ଜିନିୟରିଂ ପ୍ରୋଜେକ୍ଟସ୍ ଲିମିଟେଡ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏଣ୍ଟରପ୍ରାଇସେସ୍ ତରଫରୁ ଆସିଷ୍ଟାଣ୍ଟ ମ୍ୟାନେଜର, ମ୍ୟାନେଜର ଗ୍ରେଡ୍ 2, ମ୍ୟାନେଜର ଗ୍ରେଡ୍ 1 ଏବଂ ସିନିୟର ମ୍ୟାନେଜର ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 12 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଅଛି CA, ICWA, MBA, ଫାଇନାନ୍ସ, BE ଏବଂ BTEC। ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ସେପ୍ଟେମ୍ବର ମାସ 29 ତାରିଖ। ଏହି ପଦବୀ ପାଇଁ ମାସିକ ଦରମା ରହିଅଛି 40,000 ରୁ 70,000 ପର୍ଯ୍ୟନ୍ତ ଏବଂ ବୟସ ସୀମା ରହିଅଛି 21 ବର୍ଷରୁ 42 ବର୍ଷ ପର୍ଯ୍ୟନ୍ତ। ଯଦି ଆପଣମାନେ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ www.epi.gov.in କୁ ଯାଇ ଦେଖିପାରିବେ। ତୃତୀୟ ବିଜ୍ଞପ୍ତିଟି ରହିଅଛି ଇଣ୍ଡିଆନ ରେଲୱେ କେଟରିଂ ଏବଂ ଟୁରିଜମ୍ କର୍ପୋରେସନ ଲିମିଟେଡ୍ IRCTC ସାଉଥ ସେଣ୍ଟ୍ରାଲ ଜୋନ୍ରୁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 22 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଅକ୍ଟୋବର ମାସ 9 ତାରିଖ। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ବେଚଲର୍ସ ଡିଗ୍ରୀ, MBA ବା PGDM ଏବଂ PG ଡିପ୍ଲୋମା। ଯଦି ଆପଣମାନେ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ www.irctc.com କୁ ଯାଇ ଦେଖିପାରିବେ। ଚତୁର୍ଥ ବିଜ୍ଞପ୍ତିଟି ଆସିଅଛି NABFINS ଲିମିଟେଡ୍ରୁ କଷ୍ଟମର ସର୍ଭିସ ଅଫିସର ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ସେପ୍ଟେମ୍ବର ମାସ 20 ତାରିଖ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ରହିଅଛି 12ମ ଶ୍ରେଣୀ ପାସ୍। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି, ତାହେଲେ ଆପଣମାନେ ଆପଣଙ୍କ ରେଜ୍ୟୁମି, ତାଙ୍କ ଇମେଲ୍ ଆଇଡି careers@nabfins.org ଯାଇ ପଠାଇ ପାରିବେ। ପଞ୍ଚମ ବିଜ୍ଞପ୍ତିଟି ରେଲୱେ ରିକ୍ୱାରମେଣ୍ଟ ବୋର୍ଡସ୍ RRBS ମିନିଷ୍ଟ୍ରି ଅଫ୍ ରେଲୱେଜ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ 9 ପାରାମେଡିକାଲ ପୋଷ୍ଟ ଯେପରି ନର୍ସିଂ ସୁପରିଟେଣ୍ଡେଣ୍ଟ, ଡାଇଲାସିସ୍ ଟେକ୍ନିସିଆନ, ହେଲ୍ଥ ଆଣ୍ଡ ମ୍ୟାଲେରିଆ ଇନ୍ସପେକ୍ଟର ଗ୍ରେଡ୍ 2, ଅଡିଓଲୋଜିଷ୍ଟ ଏବଂ ସ୍ପିଚ୍ ଥେରାପିଷ୍ଟ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଏକ୍ସରେ ଟେକ୍ନିସିଆନ, ECG ଟେକ୍ନିସିଆନ, ଅପ୍ଟୋମେଟ୍ରିକ୍ସ ଏବଂ ଲେବ୍ ଆସିଷ୍ଟାଣ୍ଟ ଗ୍ରେଡ୍ 2 ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 590 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଅଛି ଚଳିତ ବର୍ଷ ଅକ୍ଟୋବର ମାସ 14 ତାରିଖ। ଆପଣମାନେ ଏହାକୁ ଅନଲାଇନ୍ ମାଧ୍ୟମରେ ଏପ୍ଲାଏ କରିପାରିବେ ଏବଂ ଏପ୍ଲାଏ କରିବା ପାଇଁ ଜେନେରାଲ କ୍ୟାଟାଗୋରୀ ପାଇଁ 500, ST/SC ବା ଅନ୍ୟାନ୍ୟ କ୍ୟାଟାଗୋରୀ ପାଇଁ 250 ଆପ୍ଲିକେସନ୍ ଫିଜ୍ ରହିଅଛି। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଅଛି ବି ଫାର୍ମା ଏବଂ BSc। ଯଦି ଆପଣମାନେ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ ଏସ୍ ଟି

https://rrp.indianrailways.gov.in କୁ ଯାଇ ଦେଖିପାରିବେ। ଷଷ୍ଠ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଷ୍ଟାଫ୍ ସିଲେକ୍ସନ୍ କମିଶନ SSC ଦ୍ୱାରା SI GD ଇନ୍ CAPF, SI ଏକ୍ଜିକ୍ୟୁଟିଭ୍ ଇନ୍ ଦିଲ୍ଲୀ ପୋଲିସ, SI ଫାୟାର ଇନ୍ CISF ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 1871 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଅଛି ଯେକୌଣସି ଗ୍ରାଜୁଏଟ୍, BSc ଏବଂ ଡିପ୍ଲୋମା। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ରହିଅଛି ଚଳିତ ବର୍ଷ ସେପ୍ଟେମ୍ବର 30। ଯଦି ଆପଣମାନେ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ https://ssc.gov.in କୁ ଯାଇ ଦେଖିପାରିବେ।

ହୋଇଥିଲା। ଏହି ଦିବସର ନାଁ ଶୁଣିଲେ ହୁଏତ ମନେ ଗୋଟିଏ ପ୍ରଶ୍ନ ଆସିପାରେ, ସମାନ ଦରମା ମାନେ ଠିକ କ'ଣ? ସରଳ ଭାବରେ କହିଲେ, ଜଣେ ମହିଳା ଓ ଜଣେ ପୁରୁଷ ଯଦି ସମାନ କିମ୍ବା ସମାନ ମୂଲ୍ୟର କାମ କରୁଛନ୍ତି, ତେବେ କେବଳ ଲିଙ୍ଗ ଆଧାରରେ ସେମାନଙ୍କର ପାରିଶ୍ରମିକରେ ଅନ୍ୟାୟ ଭେଦଭାବ ହେବା ଉଚିତ ନୁହେଁ। ଏଠାରେ କେବଳ ଏକାପରି କାମ କରିବା ନୁହେଁ, ଦକ୍ଷତା, ଯୋଗ୍ୟତା, ଦାୟିତ୍ୱ, ପରିଶ୍ରମ ଓ କାମର ପରିସ୍ଥିତି ଭଳି ଉପାଦାନକୁ ବିଚାର କରିବାର କଥା ମଧ୍ୟ କୁହାଯାଏ। ଏହି ନୀତିକୁ ଆଇଏଲ୍ଓ ଇକ୍ୱାଲ ରିମୁନେରେସନ କନଭେନସନ ନମ୍ବର 100 ମଧ୍ୟ ସମର୍ଥନ କରେ। ଏହି ଦିବସ ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଯୋଡ଼ି ହୋଇଛି, ଜେଣ୍ଡର ପେ ଗେପ୍, ଅର୍ଥାତ୍ ନାରୀ ଓ ପୁରୁଷଙ୍କ ମଧ୍ୟରେ ହାରାହାରି ଆୟର ପାର୍ଥକ୍ୟ। ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଆଇଏଲ୍ଓ ଅନୁସାରେ ବିଶ୍ୱସ୍ତରରେ ମହିଳାମାନେ ହାରାହାରି ପୁରୁଷମାନଙ୍କର ତୁଳନାରେ ପ୍ରାୟ 20% କମ୍ ଆୟ କରୁଛନ୍ତି। ତେବେ ଏହି ତଥ୍ୟକୁ ଦେଖିବା ସମୟରେ ଏହା ମନେ କରିବା ଦରକାର ଯେ ଜେଣ୍ଡର ପେ ଗେପ୍ ଏକ ହାରାହାରି ପାର୍ଥକ୍ୟ। ଏହା ପ୍ରତ୍ୟେକ ଚାକିରି କିମ୍ବା ପ୍ରତ୍ୟେକ ମହିଳା ପୁରୁଷ ଯୋଡ଼ିର ଦରମାର ପାର୍ଥକ୍ୟକୁ ବୁଝାଏ ନାହିଁ। ଦରମାରେ ପାର୍ଥକ୍ୟ ହେବା ପଛରେ କେବଳ ଗୋଟିଏ କାରଣ ନଥାଏ, ବିଭିନ୍ନ ଦେଶ ଓ କ୍ଷେତ୍ରରେ ଏହାର କାରଣ ଭିନ୍ନ ହୋଇପାରେ। ମହିଳାମାନେ ଅନେକ ସମୟରେ କମ୍ ଦରମା ଥିବା କ୍ଷେତ୍ରରେ ଅଧିକ ସଂଖ୍ୟାରେ ଥାଆନ୍ତି। କେତେକ କ୍ଷେତ୍ରରେ ଉଚ୍ଚ ପଦବୀ ଓ ନିଷ୍ପତ୍ତି ନେବାରେ ସୁଯୋଗରେ ମଧ୍ୟ ମହିଳାମାନଙ୍କର ପ୍ରତିନିଧିତ୍ୱ କମ୍ ରହିଅଛି। ଏହା ସହିତ ନିଯୁକ୍ତି ଓ ପଦୋନ୍ନତିରେ ଲିଙ୍ଗ ଭିତ୍ତିକ ଧାରଣା, ଘରୋଇ ଦାୟିତ୍ୱ ଓ ଶିଶୁ ବା ବୃଦ୍ଧଙ୍କର ଯତ୍ନ ଭଳି ଅନପେଡ୍ କେୟାର ୱାର୍କ ମଧ୍ୟ ମହିଳାମାନଙ୍କ କାର୍ଯ୍ୟଜୀବୀକୁ ପ୍ରଭାବିତ କରିପାରେ। ବିଶେଷ କରି ମାତୃତ୍ୱ ପରେ ଦରମା ଓ କାର୍ଯ୍ୟଜୀବନୀରେ ଯେଉଁ ପାର୍ଥକ୍ୟ ସୃଷ୍ଟି ହୁଏ ତାହାକୁ ମଦରହୁଡ୍ ପେନାଲ୍ଟି ବୋଲି ଆଲୋଚନା କରାଯାଏ, ଅର୍ଥାତ୍ ମା ହେବା ପରେ କାର୍ଯ୍ୟଜୀବନରେ ବିରତି, କାମର ସମୟରେ ପରିବର୍ତ୍ତନ କିମ୍ବା ଯତ୍ନ ଦାୟିତ୍ୱ ଯୋଗୁଁ ମହିଳାଙ୍କର ଆୟ ଓ ପଦୋନ୍ନତିର ସୁଯୋଗ ପ୍ରଭାବିତ ହୋଇପାରେ। ଭାରତରେ ମଧ୍ୟ ଲିଙ୍ଗଭିତ୍ତିକ ଦରମା ପାର୍ଥକ୍ୟ ଏକ ଚର୍ଚ୍ଚିତ ଶ୍ରମବାଦ ଶ୍ରମ ବଜାରର ପ୍ରସଙ୍ଗ। ଆଇଏଲ୍ଓ ଏବଂ ୟୁଏନ୍ ଓମେନ୍ ଇଣ୍ଡିଆ ମଧ୍ୟ ଭାରତୀୟ ଶ୍ରମ ବଜାରରେ ଥିବା ଅସମତା ଏବଂ ସମାନ ମୂଲ୍ୟର କାମ ପାଇଁ ସମାନ ପାରିଶ୍ରମିକର ଆବଶ୍ୟକତା ବିଷୟରେ ଆଲୋଚନା କରିଛନ୍ତି। ଏହି ବିଷୟଗୁଡ଼ିକ କେବଳ ମହିଳାମାନଙ୍କ ପାଇଁ ନୁହେଁ, ଏହା ସମଗ୍ର ସମାଜ ଓ ଅର୍ଥନୀତି ସହ ଜଡ଼ିତ। ଯେତେବେଳେ ଜଣେ ମହିଳାଙ୍କୁ ନିଜ ଯୋଗ୍ୟତା ଓ ପରିଶ୍ରମ ଅନୁସାରେ ଆୟର ସୁଯୋଗ ମିଳେ, ସେତେବେଳେ ତାଙ୍କର ନିଜସ୍ୱ ଆର୍ଥିକ ସ୍ୱାଧୀନତା ବଢ଼ିଥାଏ, ପରିବାରର ଆର୍ଥିକ ସ୍ଥିତିରେ ମଧ୍ୟ ତାଙ୍କର ଅବଦାନ ବଢ଼ିପାରେ। ସମାନ ଦରମାର ଲକ୍ଷ୍ୟ ପାଇଁ ଶିକ୍ଷା ଓ ସଚେତନତା ବହୁତ ଜରୁରୀ। ଜଣେ କର୍ମଚାରୀ ନିଜ ଅଧିକାର ବିଷୟରେ ଜାଣିଲେ ଅନ୍ୟାୟ ଭେଦଭାବ ବିଷୟରେ ପ୍ରଶ୍ନ ଉଠାଇବାର ସୁଯୋଗ ବଢ଼େ। ସେହିପରି ନିଯୁକ୍ତିଦାତାଙ୍କର ଦାୟିତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଦରମା ନିର୍ଦ୍ଧାରଣରେ ସ୍ପଷ୍ଟତା, ନିଯୁକ୍ତି ଓ ପଦୋନ୍ନତିରେ ନ୍ୟାୟସଙ୍ଗତ ପ୍ରକ୍ରିୟା ଏବଂ ଲିଙ୍ଗଭିତ୍ତିକ ପଦକ୍ଷେପକୁ ଚିହ୍ନଟ କରିବା ଭଳି ପଦକ୍ଷେପ ଦରକାର। ଆଇଏଲ୍ଓ ମଧ୍ୟ ପେ ଟ୍ରାନ୍ସପରେନ୍ସି, ଭେଦଭାବ ହ୍ରାସ ଓ କାମ ଜୀବନ ସନ୍ତୁଳନ ଭଳି ପଦକ୍ଷେପକୁ ଗୁରୁତ୍ୱ ଦେଇଛି। ଶ୍ରୋତାବନ୍ଧୁ, ଆନ୍ତର୍ଜାତୀୟ ସମାନ ଦରମା ଦିବସ ଆମକୁ ଗୋଟିଏ କଥା ମନେ ପକାଇ ଦିଏ, ସମାନତା କେବଳ ଗୋଟିଏ ଦିନର ଆଲୋଚନା ନୁହେଁ। ଅଫିସରେ, କାରଖାନାରେ, କ୍ଷେତରେ, ଦୋକାନରେ, ହସ୍ପିଟାଲରେ, ଶିକ୍ଷାନୁଷ୍ଠାନରେ ଯେଉଁଠି ମଣିଷ କାମ କରୁଛି ସେଠାରେ ତାଙ୍କର କାମର ମୂଲ୍ୟାୟନ ଲିଙ୍ଗ ନୁହେଁ, ବରଂ ଯୋଗ୍ୟତା, ଦକ୍ଷତା, ଦାୟିତ୍ୱ ଓ କାମର ମୂଲ୍ୟ ଆଧାରରେ ହେବା ଦରକାର। ଏହି ଦିବସର ମୂଳ ବାର୍ତ୍ତା ହେଉଛି, ସମାନ କାମ ପାଇଁ ସମାନ ଦରମାରୁ ଆଗକୁ ବଢ଼ି ସମାନ ମୂଲ୍ୟର କାମ ପାଇଁ ସମାନ ପାରିଶ୍ରମିକକୁ ବାସ୍ତବରେ ପ୍ରୟୋଗ କରିବା। ଏହା ମାନବ ଅଧିକାର, ଶ୍ରମ ଅଧିକାର, ସାମାଜିକ ନ୍ୟାୟ ଓ ଆର୍ଥିକ ସମାନତା ସହ ଜଡ଼ିତ। ଶେଷରେ କହିଲେ, କାହାର କାମର ମୂଲ୍ୟ କେବଳ ସେ ମହିଳା କିମ୍ବା ପୁରୁଷ ବୋଲି ନିର୍ଦ୍ଧାରଣ ହେବା ଉଚିତ ନୁହେଁ। କାମର ମୂଲ୍ୟ ନିର୍ଦ୍ଧାରିତ ହେବା କାମର ଦକ୍ଷତା, ଦାୟିତ୍ୱ, ଯୋଗ୍ୟତା ଓ ଅବଦାନ ଆଧାରରେ। ସମାନ କାମ, ସମାନ ସମ୍ମାନ, ସମାନ ସୁଯୋଗ ଏବଂ ସମାନ ମୂଲ୍ୟର କାମ ପାଇଁ ସମାନ ପାରିଶ୍ରମିକ, ଏହା ହେଉଛି ଇଣ୍ଟରନ୍ୟାସନାଲ ଇକ୍ୱାଲ ପେ ଡେର ମୁଖ୍ୟ ବାର୍ତ୍ତା।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ସମ୍ଭାବନା ଯାତ୍ରାରେ ଏ ଥିଲା ଆପଣମାନଙ୍କ ପାଇଁ କିଛି ନିଯୁକ୍ତି ଭିତ୍ତିକ ସୂଚନା ଏବଂ ତା ସହିତ ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ସଂକ୍ଷିପ୍ତରେ ବିବରଣୀ। ଏବେ ତ ଆମକୁ ସମୟ ଟିକ୍ ଟିକ୍ କରି ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଖରେ ମୋର ସେହି ଶେଷ ଅନୁରୋଧଟି ରହିଲା, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବପାଣି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895999

41 ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ସମ୍ଭାବନା ଯାତ୍ରାରେ ମୁଁ ଥିଲି ଆପଣମାନଙ୍କ ପ୍ରିୟର ଯୁବସାଥୀ ନନ୍ଦିତା। ପୁଣି ଥରେ କଥାବାର୍ତ୍ତା ହେବା ଅନ୍ୟ ଏକ କାର୍ଯ୍ୟକ୍ରମରେ। ସେତେବେଳ ଯାଏଁ ମୁଁ ଆପଣମାନଙ୍କ ଗହଣରୁ ବିଦା ନେଉଛି। ରହିଲି, ନମସ୍କାର।

0: ଆକାଶବାଣୀ ହିଁ ଆପଣଙ୍କ ବାଣୀ, ସୂଚନା ଓ ମନୋରଞ୍ଜନର ପରସ୍ପର।
1: ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ପ୍ରୋଗ୍ରାମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

0: ଇଜ୍ ଇନକ୍ୟୁବେସନ୍।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁ

0: ଲାଭାନ୍ୱିତ ହୋଇପାରିବେ।
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
5: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ।
6: नए जमाने की नई तस्वीर, अब छत पर लगे टीवी एंटेना को कहो गुड बाय सदा के लिए। समय के साथ बदलें, आगे बढ़ें, ले आएं आज ही दूरदर्शन का DD फ्री डिश। इसमें है आपके पसंदीदा 100 से ज्यादा टीवी चैनल्स, इसके अलावा 51 एजुकेशनल यानी पढ़ाई लिखाई वाले चैनल्स और 48 रेडियो चैनल्स। और तो और, सेट टॉप बॉक्स लगवाने के बाद कोई खर्चा नहीं, बिल्कुल नहीं। डिजिटल क्रांति की ओर एक कदम और आपका DD फ्री डिश।
7: यहां खबरें तोड़ी मरोड़ी नहीं जाती।
8: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन, इसकी रिलेवेंसी क्या है।
7: यहाँ होती है सीधी, सटीक और सच्ची खबरें।
8: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
7: क्योंकि ये है देश का सबसे भरोसेमंद।
9: आकाशवाणी, द न्यूज रेड बाय अनुजा कुमार। India and UAE have reaffirmed their commitment to continued cooperation and coordination in efforts to promote regional peace, security and stability. Prime Minister Narendra Modi today received a telephone call from the President of the United Arab Emirates, Sheikh Mohammed bin Zayed Al Nahyan. The two leaders exchanged views on developments in West Asia. They also discussed new measures to further deepen the India-UAE Comprehensive Strategic Partnership, including in the areas of energy, defence, technology, investment and health. The UAE President conveyed warm greetings on the Prime Minister's birthday and congratulated him on India's successful BRICS presidency. India has expressed concern over the escalating security situation in the Red Sea region. Replying to a question at a media briefing in New Delhi, Ministry of External Affairs spokesperson Randhir Jaiswal said India has condemned attacks on Saudi Arabia's sovereign territory, including attacks targeting civilians and economic assets. He said India had also issued a statement following the attempted attack on the holy city of Mecca.
0: Such attacks, I need not elaborate or reiterate, they vitiate the regional security, they impact or undermine regional

ଆଜି ସନ୍ଧ୍ୟା 6:30ରେ ପ୍ରଚାର କରିବୁ ଆଦିବାସୀ ଗୀତକ୍ରମରେ କିଷାନ ଗୀତ। ପରିବେଷଣ କରିବେ ମଧୁସୂଦନ ପିଂ ଏବଂ ସାଥୀ। ରାତି 7:25ରେ ରହିଛି ଜିଲ୍ଲା ହାଲଚାଲ କ୍ରମରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ରହିଛି କାର୍ଯ୍ୟକ୍ରମ ଚାଷବାସ। ରାତି 8:00ରେ ବିଶେଷ କାର୍ଯ୍ୟକ୍ରମରେ ଶୁଣିବେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା 2026 ଏସୀୟ କ୍ରୀଡ଼ାର 20ତମ ସଂସ୍କରଣରେ ଭାରତ ପାଇଁ ଉତ୍ସାହ ବଢ଼ାନ୍ତୁ। ରାତି 8:30ରେ ସ୍ପୋର୍ଟସ୍ ସ୍କାନ୍, ରାତି 9:16ରେ ସ୍ପଟଲାଇଟ୍ ଏବଂ 9:30ରେ କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00ରେ ରହିଛି ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ।

ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଉସ୍ତାଦ ବିଲାୟତ ହୁସେନ ଖାନଙ୍କ ଶାସ୍ତ୍ରୀୟ ଗାୟନ। ଏଥିରେ ଶୁଣିବେ ରାଗ ହେମ କଲ୍ୟାଣ।

ଏଥର ଶୁଣନ୍ତୁ, ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:10ରେ ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଧନଞ୍ଜୟ ଶତପଥୀ, ଶର୍ମିଳା ସାମନ୍ତରାୟ, ଅକ୍ଷୟ ମହାନ୍ତି, ଶୈଳଭାମ ମହାପାତ୍ର ଏବଂ ପଙ୍କଜ ବେହେରା। ଚେତନା ଚିନ୍ତନ ସକାଳ 6:30ରେ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ସକାଳ 6:35ରେ ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25ରେ ଶୁଣିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା, ପ୍ରସ୍ତୁତି ଓ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା ରହିଛି ସକାଳ 7:40ରେ। ସକାଳ 7:45ରେ ପ୍ରଚାର କରିବୁ ଓଡ଼ିଆ ଭକ୍ତି ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀମାନେ ହେଲେ ଆଲୋକ କୁଣ୍ଡୁ, ଅନ୍ତରା ଚକ୍ରବର୍ତ୍ତୀ ଏବଂ ବିଶ୍ୱଜିତ ଆଚାର୍ଯ୍ୟ। ସକାଳ 8:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍, ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିପାରିବେ ସକାଳ 8:35ରେ। ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର, ଅସୀମା ପଣ୍ଡା ଏବଂ ଅବିନାଶ ଦାସ। ସକାଳ 8:45ରେ ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00ରେ। ସକାଳ 9:10ରେ ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା ସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ସକାଳ 9:45ରେ। ପୂର୍ବାହ୍ନ 10:10ରେ ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ କିଷାନ ଗୀତ। ପରିବେଷଣ କରିଥିଲେ ମଧୁସୂଦନ ପିଂ ଓ ସାଥୀ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ମଶାବାହିତ ରୋଗ ଡେଙ୍ଗୁ ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
2: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
1: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
2: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
1: ଘର ପାଖରୁ ବଣବୁଦା ସଫା କରନ୍ତୁ।
2: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
1: ଦିନ ହେଉ ବା ରାତି ଶୋଇବା ବେଳେ ମଶାରି ବ୍ୟବହାର କରନ୍ତୁ।
2: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାର 11,000 କୋଟି ଟଙ୍କାର 5 ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜସ୍ୱ ଅଡିଟ୍ରେ ସ୍ୱଚ୍ଛତା ପାଇଁ ଖୁବ୍ ଶୀଘ୍ର ଜାରି ହେବ ସ୍ୱତନ୍ତ୍ର ମାର୍ଗଦର୍ଶିକା। ସୁଯୋଗ ପ୍ଲାଟଫର୍ମ ମାଧ୍ୟମରେ ସହରାଞ୍ଚଳରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। 15 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଓଡ଼ିଶାକୁ ସେମି କଣ୍ଡକ୍ଟରର କେନ୍ଦ୍ରସ୍ଥଳୀ ଭାବେ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀର ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀରେ ଓଡ଼ିଶା ପ୍ୟାଭିଲିୟନକୁ ଆଜି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ସେମି କଣ୍ଡକ୍ଟର ମିଶନରେ ସମୁଦାୟ 12 ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିରେ ରାଜ୍ୟର 2 ପ୍ରକଳ୍ପ ରହିଛି। ରାଜ୍ୟ ସରକାର 11,000 କୋଟି ଟଙ୍କାର 5 ଅତିରିକ୍ତ ସେମି କଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 20,000+ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: दोनों परियोजनाएं के साथ साथ हमारी राज्य सरकार ने लगभग 11,000 करोड़ रुपए की 5 योजना की सेमीकंडक्टर परियोजनाओं को भी मंजूरी प्रदान की है। इसमें लगभग 4,500 से डायरेक्ट

0: ଏବଂ ଏଆଇ ଚାଟବଟ୍ର ଉନ୍ମୋଚନ କରିଥିଲେ। ଏହି ଅବସରରେ କଟକ, କୋରାପୁଟ, ଝାରସୁଗୁଡ଼ା ଓ ସମ୍ବଲପୁର ସ୍ଥିତ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭବନଗୁଡ଼ିକର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରାଯାଇଥିଲା। ସେବା ସଂକଳ୍ପ ଅଭିଯାନ ଅବସରରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା ଶିବିର ତଥା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗମାନଙ୍କ ଅଧିକାର ଓ ଆଇନ, ବିଭିନ୍ନ ସରକାରୀ ସୁବିଧା ଏବଂ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ସେବା ସଂକଳ୍ପ ଅଭିଯାନ ଜାରି ରହିଛି। ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ଗୋପ ଗ୍ରାମସ୍ଥିତ ମଳ ଉପଚାର କେନ୍ଦ୍ର ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବେ କିଛି ସମ୍ବାଦ ସଂକ୍ଷେପରେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଅନ୍ସ୍ଲୋ ମିନି ଷ୍ଟାଡିୟମ୍ ପରିସରରେ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ସରକାରଙ୍କ ପକ୍ଷରୁ ଜାରି ରହିଥିବା ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀଠାରେ ନିଶାମୁକ୍ତ ଯୁବ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ 200ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ସମସ୍ତ ଆପତ୍ତି ଓ ଅଭିଯୋଗର ଶୁଣାଣି କରି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସରରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ଅଭିଯାନ ଓ ରାଷ୍ଟ୍ରୀୟ ସଂକଳ୍ପ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ି ସଚେତନ ହୋଇ ନିଶା ସେବନରୁ ଦୂରେଇ ରହିବା ସହ ସଶକ୍ତ ଭାରତ ନିର୍ମାଣରେ ନିଜକୁ ସାମିଲ କରିବା ଉପରେ କାର୍ଯ୍ୟକ୍ରମରେ ଅତିଥିମାନେ ମତପୋଷଣ କରିଥିଲେ। ପାଣିପାଗ। ଥାଇଲାଣ୍ଡର ଉତ୍ତର ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: 19 ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଇନ୍ଫ୍ଲୁଏନ୍ସରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ନର୍ଥ ଆଣ୍ଡାମାନ ସିରେ। ଏହା ଧୀରେ ଧୀରେ ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ 3-4 ଦିନ ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟ ସରକାର 11,000 କୋଟି ଟଙ୍କାର 5ଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି, କହିଲେ ମୁଖ୍ୟମନ୍ତ୍ରୀ। ରାଜସ୍ୱ ଅଡିଟ୍ରେ ସ୍ୱଚ୍ଛତା ପାଇଁ ଖୁବ୍ ଶୀଘ୍ର ଜାରି ହେବ ସ୍ୱତନ୍ତ୍ର ମାର୍ଗଦର୍ଶିକା ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। 15ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ବାଣିଜ୍ୟ ଓ ଅର୍ଥନୀତିକୁ ଗତିଶୀଳ କରିଛି ସାଗରମାଳା ପଦକ୍ଷେପ। ଆଲେଖ୍ୟ ମୟୂରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ସାମୁଦ୍ରିକ କ୍ଷେତ୍ର ବାଣିଜ୍ୟ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ଅଧିକ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଦେଶର ପ୍ରାୟ 11,000 କିଲୋମିଟର ଦୀର୍ଘ ଉପକୂଳ, ପ୍ରାୟ 14,500 କିଲୋମିଟର ଜଳପଥ ମଧ୍ୟ ଏଥିସହ ସଂଶ୍ଲିଷ୍ଟ। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପ୍ରମୁଖ ବନ୍ଦରଗୁଡ଼ିକର ଆବାସସ୍ଥଳୀ ଭାବେ କାର୍ଯ୍ୟ କରୁଛି। ଏହା ଭାରତକୁ ବିଶ୍ୱ ନୌବାଣିଜ୍ୟ ମାର୍ଗ ସହ ସଂଯୋଗ କରୁଛି, ଫଳରେ ପଣ୍ୟ ଓ ଯାତ୍ରୀ ପରିବହନ ସହଜ ତଥା ସୁଗମ ହୋଇପାରୁଛି। ଆକଳନ ଅନୁଯାୟୀ ପ୍ରାୟ 95% ବାଣିଜ୍ୟ ଓ ମୂଲ୍ୟଭିତ୍ତିକ ପ୍ରାୟ 70% ସାମୁଦ୍ରିକ ମାର୍ଗ ମାଧ୍ୟମରେ ପରିଚାଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଦେଶର ବନ୍ଦର ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ 2015 ମାର୍ଚ୍ଚ ମାସରେ ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରିଚାଳନାଗତ ଦକ୍ଷତାକୁ ଉନ୍ନତ କରିବା, ପରିବହନ ଖର୍ଚ୍ଚ ହ୍ରାସ ଏବଂ କାର୍ଯ୍ୟକ୍ଷମ ଥିବା

0: ସଡ଼କ ଓ ରେଳପଥକୁ ସଂଯୋଗ କରି ଜଳପଥ ବ୍ୟବହାର ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଫଳରେ ବାଣିଜ୍ୟ ତଥା ଅର୍ଥନୀତି ଭିତ୍ତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇପାରିବ। ଏହି ଯୋଜନା ଅଧୀନରେ ବନ୍ଦରଗୁଡ଼ିକର ଆଧୁନିକୀକରଣ, ନୂତନ ବନ୍ଦର ନିର୍ମାଣ, ଜଳପଥ ସଂଯୋଗୀକରଣ ଏବଂ ସରକାରୀ ତଥା ଘରୋଇ କ୍ଷେତ୍ରରୁ ନିବେଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଅନ୍ୟତମ ଉଦ୍ଦେଶ୍ୟ। ଦେଶରେ 12 ପ୍ରମୁଖ ବନ୍ଦର ଏବଂ 200 ଅଧିକ ସାଧାରଣ ବନ୍ଦର କାର୍ଯ୍ୟ କରୁଛି। ପ୍ରମୁଖ ବନ୍ଦରଗୁଡ଼ିକ କେନ୍ଦ୍ରୀୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ରହୁଥିବା ବେଳେ ସାଧାରଣ ବନ୍ଦର କ୍ଷେତ୍ରଗୁଡ଼ିକ ସମ୍ପୃକ୍ତ ରାଜ୍ୟ ସାମୁଦ୍ରିକ ବୋର୍ଡ କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛି। ଏହି ବନ୍ଦରଗୁଡ଼ିକ ମାଧ୍ୟମରେ ଅଶୋଧିତ ତୈଳ, କୋଇଲା, ସାମଗ୍ରୀ, ସାର, କୃଷି ତଥା ବୟନ ଆଦି ବ୍ୟାପକ ପଣ୍ୟ କାରବାର ହେଉଛି। ଗତ 11 ବର୍ଷ ମଧ୍ୟରେ ସାଗରମାଳା କାର୍ଯ୍ୟକ୍ରମ ଲକ୍ଷ୍ୟଭିତ୍ତିକ ଫଳାଫଳ ପ୍ରଦାନ କରିଛି। ଏହା ଅଧୀନରେ ପ୍ରାୟ 6,06,000 କୋଟି ଟଙ୍କା ବ୍ୟୟ ଅଟକଳରେ 845 ପ୍ରକଳ୍ପ ହାତକୁ ନିଆଯାଇଛି। ତନ୍ମଧ୍ୟରୁ ଗତ ମାର୍ଚ୍ଚ 24 ତାରିଖ ସୁଦ୍ଧା 157,000 କୋଟି ଟଙ୍କାର 315 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। 210 କାର୍ଯ୍ୟ ଏବେ ଜାରି ରହିଥିବା ବେଳେ 320 ପ୍ରକଳ୍ପ ଯୋଜନା ପର୍ଯ୍ୟାୟରେ ରହିଛି। ଲକ୍ଷ୍ୟଭିତ୍ତିକ ନିବେଶ ମାଧ୍ୟମରେ ଉପକୂଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ପଣ୍ୟ ପରିବହନ କ୍ଷମତା ଅଧିକ ବ୍ୟାପକ ହୋଇପାରିଛି। 1,057 କୋଟି ଟଙ୍କା ବ୍ୟୟରେ ମୋଟ 11 ମାଛଧରା ପୋତାଶ୍ରୟ ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ଏହାର ସୁଫଳ 30,000 ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚୁଛି। 494 କୋଟି ଟଙ୍କା ମୂଲ୍ୟର 7 ଉପକୂଳ ବର୍ଥ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ଏହାଦ୍ୱାରା ବାର୍ଷିକ ପଣ୍ୟ ପରିଚାଳନା କ୍ଷମତା 9.84 ନିୟୁତ ଟନ୍କୁ ବୃଦ୍ଧି ପାଇଛି। ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ଗତ ଆର୍ଥିକ ବର୍ଷରେ ସାମଗ୍ରିକ ଭାବେ ରେକର୍ଡ ପରିମାଣ 915.17 ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି, ଯାହା ଧାର୍ଯ୍ୟ ଲକ୍ଷ୍ୟ 904 ମେଟ୍ରିକ୍ ଟନ୍କୁ ଅତିକ୍ରମ କରିଛି। ପ୍ରତିବର୍ଷ ଏ କ୍ଷେତ୍ରରେ 7.06% ଅଭିବୃଦ୍ଧି ହାସଲ ହେଉଛି। 2014 ମସିହାରେ ହାରାହାରି ଜାହାଜ ଚଳାଚଳ ସମୟ 96 ଘଣ୍ଟା ଥିବାବେଳେ 2025 ମସିହାରେ ଏହା 49.5 ଘଣ୍ଟାକୁ ହ୍ରାସ ପାଇଛି। ଉନ୍ନତ ବନ୍ଦର ଦକ୍ଷତା ଏବଂ ଦ୍ରୁତ ପଣ୍ୟ ବହନ ପରିଚାଳନାକୁ ଏହା ପ୍ରତିପାଦନ କରୁଛି। ଦେଶର 9 ବନ୍ଦର ବିଶ୍ୱର ଶ୍ରେଷ୍ଠ 100 ମଧ୍ୟରେ ସ୍ଥାନିତ ହୋଇଛି। ତନ୍ମଧ୍ୟରୁ ବିଶାଖାପାଟନା କଣ୍ଟେନର ଟ୍ରାଫିକ୍ ବର୍ଗରେ ବିଶ୍ୱସ୍ତରରେ ଶ୍ରେଷ୍ଠ 20 ବନ୍ଦର ମଧ୍ୟରେ ପରିଗଣିତ ହେଉଛି। ଏପରିକି ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ମାଲ ପରିବହନ ଗତ 11 ବର୍ଷ ମଧ୍ୟରେ 700% ବୃଦ୍ଧି ପାଇଛି। ଉପକୂଳ ଜୀବିକା ଏବଂ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ 7,600 ଅଧିକ ପ୍ରାର୍ଥୀ ଦକ୍ଷତା ବିକାଶ ତାଲିମ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ 3,100 ଅଧିକ ପ୍ରଶିକ୍ଷାର୍ଥୀ ସାମୁଦ୍ରିକ ତଥା ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତ ହୋଇଛନ୍ତି।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣିଲେ ବାଣିଜ୍ୟ ଓ ଅର୍ଥନୀତିକୁ ଗତିଶୀଳ କରିଛି ସାଗରମାଳା ପଦକ୍ଷେପ। ଆଲେଖ୍ୟ ମୟୂରରଞ୍ଜନ ମିଶ୍ର ଏବଂ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ତା ପୂର୍ବରୁ ଏହି ବିଜ୍ଞାପନ

0: ଅଭିଯାନ 2024 ଅନ୍ତର୍ଗତ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଇଟା ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ଼ସ୍ ଥି ଠାନ୍ ପାଇଥିବାନୁ ଓଡ଼ିଶା ଲାଗି ଗୋଟେ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଓଡ଼ିଶାର ଯୁବ ସମାଜ ନିଜର ସାମାଜିକ ଦାୟିତ୍ୱ ଆଉ ସେବା ମନୋଭାବର ଗୋଟେ ବର୍କସ୍ ଉଦାହରଣ ଦେଇଛି। ଇ ନିସ୍ୱାର୍ଥପର ଚେଷ୍ଟା ଜରୁରୀ ସମୟଥି ବହୁତ ଅମୂଲ୍ୟ ଜୀବନ ବଞ୍ଚାବାର ଲାଗି ସାହାଯ୍ୟ କର୍ବା। ଓଡ଼ିଶାକେ ଗୋଟେ ସମୃଦ୍ଧ ସୁସ୍ଥ ଆଉ ସେବା ପରାୟଣ ରାଜ୍ୟ ବନାବାର ଲାଗି ଯୁବଶକ୍ତିର ସଂକଳ୍ପ ପ୍ରେରଣାଦାୟୀ ବୋଲି ଶ୍ରୀ ମାଝୀ କହିଛନ୍। ରକ୍ତଦାନ ଶିବିରଟି 8,810 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇକରି ବିଶ୍ୱ ରେକର୍ଡ଼ ହୋଇଛି। ଏ ମହାନ କାମକେ ୱାର୍ଲ୍ଡ ରେକର୍ଡ଼ ଟିମ୍ ତରଫରୁ ସ୍ୱୀକୃତି ମିଳିବା ସହିତ ପ୍ରମାଣପତ୍ର ବି ଦିଆଯାଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୁରା ହୋଇଛି। ଜନସେବା ନୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଆଉ ଏହାଦେତକ ଚାଲିଥିବାର ନିରନ୍ତର ଅଙ୍ଗୀକାରବଦ୍ଧତାକେ ଇଟା ଦର୍ଶଉଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣଟି ପରିଚାଳିତ ହୋଇକରି ସରକାର 2047 ତକ ବିକଶିତ ଭାରତ ଲକ୍ଷ୍ୟ ପୁରା କରବାର ଲାଗି ନିରନ୍ତର କାମ କରିଆସୁଛନ୍। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ଦିଗେ ଏ ସମର୍ପଣ ଜୀବନକେ ବଦଳଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ୍ କଡ଼ିଥି ଆସୁନ୍ ସୁନମା ପ୍ରାକୃତିକ ଚାଷ ବାବଦେ କମ୍ ଖର୍ଚ୍ଚା ଜଳବାୟୁ ଅନୁକୂଳ ଆଉ ସ୍ଥାୟୀ କୃଷି ଲାଗି ପ୍ରାକୃତିକ ଚାଷକେ ଗୋଟିଏ ଜାତୀୟ ମିଶନ ଭାବେ ଗଣାଯାଉଛି। 2024 2,481 କୋଟି ଟଙ୍କା ଖର୍ଚ୍ଚାଥି ଅନୁମୋଦିତ ଜାତୀୟ ପ୍ରାକୃତିକ କୃଷି ମିଶନ ପଶୁପାଳନ ବହୁତ ପ୍ରକାର ଫସଲ ଆଉ ପାରମ୍ପରିକ ଜ୍ଞାନକେ ନେଇକରି ରାସାୟନିକ ମୁକ୍ତ ଚାଷକେ ପ୍ରୋତ୍ସାହିତ କରୁଛି। 2025-26 ଆର୍ଥିକ ବର୍ଷରେ 10,00,000 ହେକ୍ଟର ନୁ ଅଧିକା ଜମିଥି 18,000 ନୁ ଅଧିକା କ୍ଲଷ୍ଟର ଗଠନ ହୋଇକରି 20,00,000 ନୁ ଅଧିକା ଚାଷୀଙ୍କୁ ସାମିଲ କରାଯାଇଛି। ଏଥିଲାଗି 33,257 ଜଣ କୃଷି ସଖୀ ଆଉ 7,602 ଜଣ ଜୈବ ଉତ୍ପାଦନ ସମ୍ବଳ କେନ୍ଦ୍ର ସ୍ଥାପନ କରାଯାଇକରି ଚାଷୀମାନଙ୍କୁ ଜୀବିକାମୃତ ଆଉ ବୀଜାମୃତ ବାଗିରି ସ୍ଥାନୀୟ ଉପାଦାନ ଯୋଗାଇ ଦିଆଯାଉଛି, ଯେନ୍ଟା ଭାରତୀୟ ଚାଷକେ ଅଧିକା ବରକସ କରୁଛି। ଆମର ଦେଶ ରାସାୟନିକ ମୁକ୍ତ ଚାଷକେ ଅଧିକା ଜୋର ଦେବାରକେ ହେବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍।
1: ଆଜ ଦୁନିଆ ହେଲ୍ଥ କେ ସମ୍ବନ୍ଧ ମେ ଜ୍ୟାଦା କନ୍ସିୟସ ହୋଲିଷ୍ଟିକ ହେଲ୍ଥ କେୟାର ଆର ଉସମେ ଅର୍ଗାନିକ ଡାଏଟ ଅର୍ଗାନିକ ଫୁଡ ଇସ ପର ବହୁତ ରୁଚି ହେ। ଭାରତ ମେ ହମେ କେମିକାଲ ଫ୍ରି ଖେତି ପର ବଲ ଦେନା ହି ହୋ, ହମେ ନେଚୁରାଲ ଫାର୍ମିଂ ପର ବଲ ଦେନା। ନେଚୁରାଲ ଫାର୍ମିଂ ସେ କେମିକାଲ ଫ୍ରି ପ୍ରଡକ୍ଟ ସେ ଦୁନିଆ କେ ବାଜାର ତକ ପହଞ୍ଚନେ ମେ ହମାରେ ଲିଏ ଏକ ରାଜମାର୍ଗ ବନ ଜାତ। ଉସକେ ଲିଏ ସର୍ଟିଫିକେସନ ଲାବୋରେଟରୀ ସାରି ବ୍ୟବସ୍ଥା ସରକାର ସୋଚ ରହି ହେ, ଲେକିନ ଆପ ଲୋକ ଇସମେ ଭି ଜରୁର ଅପନେ ବିଚାର ରଖ।
0: ପ୍ରକୃତି ଲାଗି ବାଉଁଶର ଗୁରୁତ୍ୱ ବାବଦେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ବିଶ୍ୱ ବାଉଁଶ ଦିବସ ପାଳନ କରାଯାଉଛି। 2009 ପହିଲା ଥର ଲାଗି ବାଉଁଶ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏ ଦିବସର ବାର୍ତ୍ତା ରହିଛି ସୀମା ବାହାରେ ବାଉଁଶ। ବାଉଁଶ କାରିଗରଙ୍କୁ ସ୍ୱାବଲମ୍ବୀ କରବାର ଆଉ ଏ କ୍ଷେତ୍ରଟି ଜୀବନ ଜୀବିକା ବଢ଼ାବାର ଲକ୍ଷ୍ୟ ନେଇକରି କେନ୍ଦ୍ର ସରକାର ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ କରିଛନ୍। ଏ ମିଶନ ଅଧୀନତି ବାଉଁଶ ଚାଷ ପ୍ରକ୍ରିୟାକରଣ ଦରଦାମ ଆଉ ବଜାର ସଂଯୋଗ ଉପରେ ଧ୍ୟାନ ଦିଆଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଶିକରି ବାଉଁଶ ଚାଷୀମାନଙ୍କର ଆର୍ଥିକ ସଶକ୍ତିକରଣ ଲାଗି ଅନୁମୋଦନ ଦେଉଛନ୍। ଏସବୁର ବିକ୍ରି ଲାଗି କେନ୍ଦ୍ର ଓ ରାଜ୍ୟର ଭାଗିଦାରୀ 60-40%, ଉତ୍ତର ପୂର୍ବ ପାହାଡ଼ିଆ ଅଞ୍ଚଳମାନଙ୍କେ 90-10% ଆଉ କେତେଟା କ୍ଷେତ୍ରର 100% କେନ୍ଦ୍ରୀୟ ସାହାଯ୍ୟ ବ୍ୟବସ୍ଥା ରହିଛି। ସୁରକ୍ଷା କ୍ଷେତ୍ରଟି ନିଯୁକ୍ତି ଦେବା ଲାଗି SIS କଟକ ତରଫରୁ ସମ୍ବଲପୁର ନିଯୁକ୍ତି ମେଳା ଆୟୋଜନ କରାଯିବା। ଏବା କେଲନୁ ଜିଲ୍ଲାର ଭିନ୍ ଭିନ୍ ବ୍ଲକ୍ର ନିଯୁକ୍ତି ମେଳା ମୂଲ ହୋଇକରି 3 ତାରିଖ ତକ ଚାଲ୍ବା। ବ୍ଲକ୍ କାର୍ଯ୍ୟାଳୟର ଚୟନ ଓ ପଞ୍ଜୀକରଣ ଶିବିରର ଆୟୋଜନ କରାଯାଇଛି ବୋଲି ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି। ଏଥିଲାଗି ପ୍ରାର୍ଥୀମାନଙ୍କର ବୟସ 19-40 ବର୍ଷ ଭିତରେ ଆଉ ଶିକ୍ଷାଗତ ଯୋଗ୍ୟତା 10 ଶ୍ରେଣୀ ପାସ୍ ହୋଇଥିବାର ଦରକାର। ଅଧିକା ସୂଚନା ଲାଗି ପ୍ରାର୍ଥୀମାନେ 7008362774 ଆଉ 9435314515 ନମ୍ବରଥି ଯୋଗାଯୋଗ କରିପାରିବେ। ଉତ୍ତର ଥାଇଲାଣ୍ଡର ହୋଇଥିବାର ଘୂର୍ଣ୍ଣିବଳ ଏବା କାଲତକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଲଘୁଚାପଟି ବଦଳି ଯିବାର ସମ୍ଭାବନା ରହିଛି। ଏଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯିବାର ସହିତ 23 ତାରିଖ ତକ ସମୁଦ୍ର ଖଣି ଛିଇଁବା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବରନୁ ଅତି ଜବର ବର୍ଷା ହୋଇପାରେ। ଏବା 24 ଘଣ୍ଟା ଭିତରେ ସମ୍ବଲପୁର ଦେବଗଡ଼ ବରଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ ରାଜ୍ୟର 15 ଜିଲ୍ଲାର ବିଜୁଳି ଘଡ଼ଘଡ଼ି ସହିତ ଅତି ଜବର ବର୍ଷା ହେବ ବୋଲି ସତର୍କ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ସେମିକଣ୍ଡକ୍ଟର କ୍ଷେତ୍ରଟି ଓଡ଼ିଶାକେ ଗୋଟିଏ ଆଗଧାଡ଼ି ରାଜ୍ୟ କରବାର ଲାଗି ସରକାର ଚେଷ୍ଟା ଜାରି ରଖିଛନ୍ କହିଲେ ମୁଖ୍ୟମନ୍ତ୍ରୀ। पौर निर्वाचन ती वार्ड सीमा निर्धारण लगी बाहरिला संशोधित समय सूची सीमा बाहर बाउंस बार्ता नहीं आज पालन करा विश्व बाउंस दिवस आउ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଯୁଗ ସହ ତାଳ ଦେଇ।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଦୃଢ଼ୋକ୍ତି. ୟୁଏଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ ହେଲା ଆଲୋଚନା. ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ଜଗତରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ଉଭା ହୋଇଛି କହିଲେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ. ଭାରତୀୟ ବାୟୁସେନାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହସ୍ତାନ୍ତର କଲା ଦୁଇଟି ପ୍ରଶିକ୍ଷଣ ବିମାନ. ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିଂଶତମ ରୋଜଗାର ମେଳାରେ ବଣ୍ଟନ କରିବେ 51,000 ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଏବଂ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ଉଦ୍ଘାଟନୀ ଉତ୍ସବରେ ଜାତୀୟ ପତାକା ବହନ କରିବେ ମନୁ ଭାକର ଏବଂ ତଜିନ୍ଦର ପାଲ୍ ସିଂ ତୁର୍. ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଲାଗି ଉଭୟଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ଜାରି ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ୍ ଅଲ୍ ନାହାନ୍ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ. ଉଭୟ ନେତା ପଶ୍ଚିମ ଏସିଆର ବିକାଶ ପରିସ୍ଥିତି ସମ୍ପର୍କରେ ମତ ବିନିମୟ କରିଥିଲେ. ଉଭୟ ଭାରତ ୟୁଏଇ ବ୍ୟାପକ ରଣନୀତିକ ଭାଗିଦାରୀ, ଶକ୍ତି, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା

ପୁଞ୍ଜିନିବେଶ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଶେଖ୍ ମହମ୍ମଦ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବ୍ରିକ୍ସ ସମ୍ମିଳନୀରେ ଭାରତର ସଫଳ ଆୟୋଜନକୁ ପ୍ରଶଂସା କରିଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ଜଗତରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ଉଭା ହେଉଛି। ନୂଆଦିଲ୍ଲୀଠାରେ ସେମିକନ୍ ଇଣ୍ଡିଆ 2024ରେ ଅଂଶଗ୍ରହଣ କରି ଶ୍ରୀ ବୈଷ୍ଣବ କହିଛନ୍ତି, ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା କରିବାଠୁ ଆରମ୍ଭ କରି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଭାରତରେ ସମ୍ପୂର୍ଣ୍ଣ ଉତ୍ପାଦ ପ୍ରସ୍ତୁତି ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଶିଳ୍ପରେ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ। ଏକ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳ ହେଉଛି ଭାରତର ପ୍ରମୁଖ ଶକ୍ତି। ସେ କହିଛନ୍ତି, 10 ବର୍ଷ ମଧ୍ୟରେ 50,000 ସେମିକଣ୍ଡକ୍ଟର ଡିଜାଇନ୍ ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଭାରତର ଲକ୍ଷ୍ୟ ରହିଛି। ଗତ 4 ବର୍ଷ ମଧ୍ୟରେ 70,000 ଇଞ୍ଜିନିୟରଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାରିଛି ବୋଲି ସେ କହିଛନ୍ତି। ଦେଶର ଛାତ୍ରଛାତ୍ରୀମାନେ ଏବେ ଚିପ୍ ପ୍ରସ୍ତୁତର ଡିଜାଇନିଂ କରୁଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର 20 ବର୍ଷିଆ ସ୍ୱଷ୍ଟ ରୋଡ୍ମ୍ୟାପ୍ର ଆବଶ୍ୟକତା ରହିଛି। ସେମିକଣ୍ଡକ୍ଟର ଶିଳ୍ପ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଜଟିଳ ଶିଳ୍ପ ମଧ୍ୟରେ ଅନ୍ୟତମ। ଏକ ଦୀର୍ଘସ୍ଥାୟୀ ଏବଂ ଦୀର୍ଘମିଆଦୀ ଅଭିବୃଦ୍ଧି ନିମନ୍ତେ ଏକ ସଶକ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବା ଲାଗି ଭାରତର ଆଭିମୁଖ୍ୟ ରହିଛି। ଭାରତର ସେମିକଣ୍ଡକ୍ଟର ମିଶନ 2.0 ବିଶେଷ କରି 6ଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଲା ଚିପ୍ ଡିଜାଇନ୍, ସାମଗ୍ରୀ, ଫ୍ୟାବ୍ରିକେସନ୍, ଆସେମ୍ବ୍ଲି, ଟେଷ୍ଟିଂ, ମାର୍କିଂ ଏବଂ ପ୍ୟାକେଜିଂ, ଗବେଷଣା ଏବଂ ବିକାଶ ଓ ସଂରକ୍ଷଣ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଗୋଟିଏ ଦେଶରୁ ପ୍ରାୟ 30ଟି କମ୍ପାନୀ ସେମିକନ୍ ଇଣ୍ଡିଆ ପାଭିଲିୟନ୍ରେ ଅଂଶଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ଏ ଦିଗରେ ଆଗ୍ରହ ଏବଂ ଉତ୍ସାହ ଦେଖାଉଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ 1,00,000ରୁ ଉର୍ଦ୍ଧ୍ୱ କର୍ମନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେମିକନ୍ ଇଣ୍ଡିଆ 2026ରେ ଏ ସଂକ୍ରାନ୍ତ ଅନେକ ରାଜିନାମା ଶ୍ରୀ ବୈଷ୍ଣବଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ଅବସରରେ ଶ୍ରୀ ବୈଷ୍ଣବ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପାଭିଲିୟନ୍କୁ ଉଦ୍ଘାଟନ କରିଥିଲେ। ବିମାନ ନିର୍ମାଣକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଆଜି ହାଲୁକା ପ୍ରଶିକ୍ଷଣ ଯୁଦ୍ଧ ବିମାନ ତେଜସ୍ ଓ ST-40 ବେସିକ୍ ଟ୍ରେନର ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଛି। ବେଙ୍ଗାଲୁରୁଠାରେ ଆୟୋଜିତ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି 2ଟି ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଛି। ST-40 ବେସିକ୍ ଟ୍ରେନର ଏୟାରକ୍ରାଫ୍ଟକୁ ପ୍ରତିରକ୍ଷା ମନ୍ତ୍ରୀ ଅଙ୍କୁର ଭାବେ ନାମିତ କରିଛନ୍ତି। ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର ପାଇଁ ହାଲ୍ ପକ୍ଷରୁ ପରବର୍ତ୍ତୀ ପିଢ଼ି ଧ୍ରୁବ ହେଲିକପ୍ଟରକୁ ମଧ୍ୟ ଆଜି ପୱନ ହନ୍ସ ଲିମିଟେଡ୍କୁ ହସ୍ତାନ୍ତର କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 50ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତ ଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଦେଶର 45ଟି ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ନୂତନ ଭାବେ ନିଯୁକ୍ତ ପ୍ରାର୍ଥୀମାନେ ବିଭିନ୍ନ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ ସମେତ ବିଭିନ୍ନ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ପାଇବେ। ରୋଜଗାର ମେଳା ହେଉଛି ସରକାରଙ୍କ ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟର ଏକ ପ୍ରତିଫଳନ। ରୋଜଗାର ମେଳା ଦ୍ୱାରା ପ୍ରାୟ ସମୁଦାୟ 12,75,000 ଯୁବକ ବିଭିନ୍ନ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନରେ ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଘାଟନ କରିବେ। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ଆୟୋଜିତ ଦୁଇଦିନିଆ ସମ୍ମିଳନୀରେ ପରିବେଶ ବିଶେଷଜ୍ଞ, ସୁପ୍ରିମ୍କୋର୍ଟ, ହାଇକୋର୍ଟର ବିଚାରପତି ଏବଂ ଜିଲ୍ଲା ଦୌରା ଜଜ୍ ଭାଗ ନେବେ। 17ଟି ଦେଶରୁ ପ୍ରମୁଖ ବିଚାରପତି ଏବଂ ନ୍ୟାୟିକ ପ୍ରତିନିଧିମାନେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ନୀତି ଆୟୋଗ ସମ୍ପର୍କ

0: ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2015 ମସିହା ଜାନୁଆରୀ ପହିଲାରେ କେନ୍ଦ୍ର କ୍ୟାବିନେଟ୍ରେ ଯୋଜନା ଆୟୋଗକୁ ନୀତି ଆୟୋଗରେ ପରିଣତ କରାଯାଇଥିଲା। ଏହା ଏକ ନୀତି ନିର୍ଦ୍ଧାରଣ କମିଟି ଭାବେ ପ୍ରସ୍ତୁତ କରାଯାଇଥିଲା। ତିନୋଟି ମୁଖ୍ୟ ବିଷୟବସ୍ତୁ ଉପରେ ଏହି ନୀତି ଆୟୋଗ ଆଧାରିତ। ପରିଚାଳନା ପରିଷଦ ଉଭୟ ପ୍ରଧାନମନ୍ତ୍ରୀ ଏବଂ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଥାଏ। ପ୍ରତିଟି ରାଜ୍ୟରେ ନୀତି ଆୟୋଗର ସ୍ୱତନ୍ତ୍ର ଦଳକୁ ସାମିଲ କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଛି। 2017 ମସିହାରେ ନୂଆଦିଲ୍ଲୀରେ ନୀତି ଆୟୋଗର ତୃତୀୟ ପରିଚାଳନା ପରିଷଦ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଏହି ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି।
1: मेरा एक कन्विक्शन है और मेरा विश्वास है कि न्यू इंडिया के निर्माण सभी मुख्यमंत्रियों के सहयोग के बिना, उनके संपूर्ण योगदान के बिना कतई संभव नहीं है। इस देश के लोगों के हमसे बहुत सारी उम्मीदें हैं और ये उम्मीदें टीम इंडिया द्वारा ही पूरी की जा सकती है।
0: ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଆକାଶବାଣୀ ସମ୍ଭାଦକୁ ସୂଚନା ଦେଇ କହିଛନ୍ତି, ନୀତି ଆୟୋଗ ସମବାୟ ସଂଘୀୟ ବ୍ୟବସ୍ଥାକୁ

0: मुख्यमंत्रियों के सहयोग के बिना, उनके संपूर्ण योगदान के बिना कतई संभव नहीं है। इस देश के लोगों के हमसे बहुत सारी उम्मीदें हैं और ये उम्मीदें टीम इंडिया द्वारा ही पूरी की जा सकती है।
1: नीति आयोगर पूर्वतन मुख्य कार्यनिर्वाही अधिकारी अमिताभ कांत आकाशवाणी संवादको सूचना दे कहिछन्ति, नीति आयोग समवाय संघीय व्यवस्थाको त्वरान्वित गरिथाए एवं केन्द्र राज्य सरकारी एवं केन्द्रशासित अञ्चलगुडीको रणनीतिक एवं वैश्विक परामर्श प्रदान गरिथाए। पाकिस्तानर खाइबर पख्तुनख्वा अञ्चलरे कोहत जिल्लारे एक मस्जिद निकटरे बोमा विस्फोरण जोगु 15 जनकर मृत्यु घटिछि। घटनारे 50 जनर अधिक लोक आहत होइछन्ति। पुलिस सूत्रर जणापडिछि शुक्रवार प्रार्थना समयरे बोमा विस्फोरणरे एक बड़ गर्त सृष्टि होइतिला। घटनास्थलरे उद्धार कार्य जारी रहिछि। ଭାରତ ଲୋହିତ ସାଗର ଅଞ୍ଚଳରେ ସୁରକ୍ଷା ପରିସ୍ଥିତି ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସାର୍ବଭୌମ ସାଉଦି ଆରବର ଜନବସତି ଅଞ୍ଚଳ ଉପରେ ହୋଇଥିବା ଆକ୍ରମଣ ନିନ୍ଦନୀୟ। ପବିତ୍ର ମକ୍କା ସହର ଉପରେ ଆକ୍ରମଣ ଉଦ୍ୟମ ପରେ ଭାରତ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଜାରି କରାଯାଇ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ଏହା ଏକ ବିପଦ ବୋଲି କୁହାଯାଇଥିଲା। ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଅଲମ୍ପିକ୍ସ ପଦକ ବିଜେତା ମନୁ ଭାକର ଏବଂ ସଟ୍ପୁଟ୍ ଚମ୍ପିୟନ୍ ତଜିନ୍ଦର ପାଲ୍ ସିଂ ତୁର ଭାରତର ଜାତୀୟ ପତାକା ବହନ କରିବେ। ଆସନ୍ତାକାଲି ଏସୀୟ କ୍ରୀଡ଼ା ଆରମ୍ଭ ହେବ। 2024 ପ୍ୟାରିସ୍ ଅଲମ୍ପିକ୍ସରେ ଭାକର ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିଲେ। ମନୁ ଭାକର ଚଳିତ ଏସୀୟ କ୍ରୀଡ଼ାରେ 10 ମିଟର ଏୟାର ପିସ୍ତଲ, 25 ମିଟର ପିସ୍ତଲ ଓ 10 ମିଟର ଏୟାର ପିସ୍ତଲ ମିକ୍ସଡ୍ ବିଭାଗରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ତେଜିନ୍ଦର ପାଲ୍ ସିଂ ତୁର ତାଙ୍କର ଏସୀୟ କ୍ରୀଡ଼ାରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ପଦକ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏସୀୟ କ୍ରୀଡ଼ାର ବିଂଶ ସଂସ୍କରଣ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଚାଲିବ। ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଦୃଢ଼ୋକ୍ତି। ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ଜଗତରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ଉଭା ହୋଇଛି କହିଲେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ। ଭାରତୀୟ ବାୟୁସେନାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହସ୍ତାନ୍ତର କଲା 2 ପ୍ରଶିକ୍ଷଣ ବିମାନ ଏବଂ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ଉଦ୍ଘାଟନୀ ଉତ୍ସବରେ ଜାତୀୟ ପତାକା ବହନ କରିବେ ମନୁ ଭାକର ଏବଂ ତଜିନ୍ଦର ପାଲ୍ ସିଂ ତୁର। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ବାଲେଶ୍ୱର ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନ ଶିଶୁ ଶ୍ରମ ନିରୋଧ ସମ୍ପର୍କରେ ସୂଚନା ଦେବା ସହ ଅଧିକାରୀମାନଙ୍କୁ ଶପଥପାଠ କରାଇଥିଲେ। ବୈଠକରେ ଶିଶୁ ଶ୍ରମ ନିରୋଧ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ରେଳ ଯୋଗେ ଶିଶୁ ଶ୍ରମିକଙ୍କ ଚୋରା ଚାଲାଣ ରୋକିବା ଏବଂ ଉଦ୍ଧାର ଓ ଥଇଥାନ ପାଇଁ ପରବର୍ତ୍ତୀ ବୈଠକରେ ରେଳବାଇ ପୋଲିସକୁ ସାମିଲ କରିବାକୁ ଏନ୍ଜିଓଗୁଡ଼ିକ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏ ସମ୍ପର୍କରେ ସହଶ୍ରମ ଅଧିକାରୀ ଶୈଳସୁତା ଦାସ କହିଥିଲେ,
4: ବାଲେଶ୍ୱରରେ ଶିଶୁ ଶ୍ରମିକ ପ୍ରଥା ରୋକିବା ପାଇଁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ DLTF ଡିଷ୍ଟ୍ରିକ୍ଟ ଲେବଲ୍ ଟାସ୍କ ଫୋର୍ସର ଗଠନ କରାଯାଇଛି। ଏହି ଟିମ୍ରେ ରହିଛନ୍ତି ଶ୍ରମ ଅଧିକାରୀ, ପୋଲିସ ପ୍ରଶାସନ, ଚାଇଲ୍ଡ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଶିଶୁ କଲ୍ୟାଣ ସମିତିର ସଦସ୍ୟ। ଏହି ଟିମ୍ ନିୟମିତ ଭାବରେ ବିଭିନ୍ନ ଦୋକାନ, ଗ୍ୟାରେଜ୍ ଏବଂ କାରଖାନା ଉପରେ ଅଚାନକ ଚଢ଼ାଉ କରୁଛନ୍ତି। ଯଦି କୌଣସି ସ୍ଥାନରେ 14 ବର୍ଷରୁ କମ୍ ବୟସର ପିଲା କିମ୍ବା 18 ବୟସରୁ କମ୍ ପିଲା ବିପଜ୍ଜନକ କାମ କରୁଥିବା ଧରାପଡ଼ନ୍ତି ତେବେ ମାଲିକ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚାଇଲ୍ଡ ଲେବର ଆକ୍ଟ ଅନୁସାରେ ସମସ୍ତେ ହେଉଛନ୍ତି ଜଣେ ଜଣେ ଇନ୍ସପେକ୍ଟର। ଯଦି କୌଣସି ନାଗରିକ କିମ୍ବା କୌଣସି ଅଫିସର ଯେଉଁଠି ବି ଛୋଟ ପିଲାଙ୍କୁ ଶ୍ରମିକ ଭାବରେ ଖଟୁଥିବାର ଦେଖୁଛନ୍ତି ତେବେ ନୀରବ ନ ରହି ତୁରନ୍ତ ସରକାରଙ୍କର ଫ୍ରି ନମ୍ବର ରହିଛି ଚାଇଲ୍ଡ ଲାଇନ୍ର 1098 କିମ୍ବା 112ରେ କଲ୍ କରି ପ୍ରଶାସନକୁ ଖବର ଦିଅନ୍ତୁ।
3: ବାଲେଶ୍ୱର ସରକାର

0: ଟାର୍ଗେଟ୍ ହାଉସ୍ରେ ବିଭାଗୀୟ ସମ୍ପର୍କିତ ସ୍ଥାୟୀ କମିଟି 2026-27 ଚତୁର୍ଥ ସମୀକ୍ଷା ବୈଠକ ହୋଇଛି। କମିଟି ଅଧ୍ୟକ୍ଷ ତଥା ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଭୂତଳ ଓ ଭୂପୃଷ୍ଠ ଜଳର ବ୍ୟବହାର, ଭୂତଳ ଜଳସ୍ତରର ସ୍ଥିତି ଏବଂ ଶିଳ୍ପାଞ୍ଚଳରେ ଜଳ ସମ୍ପଦ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକ ପରେ କମିଟି ସଦସ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଇମାମି ପେପର ମିଲ୍ ଏବଂ ବାଲେଶ୍ୱର ଆଇଏଲ୍ଏଚ୍ ଶିଳ୍ପାଞ୍ଚଳ ପରିଦର୍ଶନ କରିଥିଲେ। ବାଲେଶ୍ୱର ଜିଲ୍ଲାରେ ବୀର ବାଘାଯତୀଙ୍କ 111ତମ ଶହୀଦ ଦିବସ ଶ୍ରଦ୍ଧାର ସହ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ବାଘାଯତୀନ ଉନ୍ନୟନ କମିଟି ଓ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ବାଲେଶ୍ୱର ସହରର ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏବଂ ରେମୁଣା ବ୍ଲକର ଚଷାଖଣ୍ଡଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ, ମୟୂର ବିକାଶଙ୍କ ସମେତ ଅନ୍ୟମାନେ ବାଘାଯତୀନଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ। ପଶ୍ଚିମବଙ୍ଗରୁ ଆସିଥିବା 34 ଜଣ ରକ୍ତତୀର୍ଥ ଯାତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଚଷାଖଣ୍ଡର ଐତିହାସିକ ସଶସ୍ତ ସଂଘର୍ଷ ଓ ବାଘାଯତୀନଙ୍କ ବଳିଦାନକୁ ଏହି ଅବସରରେ ସ୍ମରଣ କରାଯାଇଥିଲା। ଜାତୀୟ ଭୂତଳ ଜଳ ମାନଚିତ୍ରଣ ଓ ପରିଚାଳନା କାର୍ଯ୍ୟକ୍ରମ ସମ୍ପର୍କିତ ଏକ କର୍ମଶାଳା ବାଲେଶ୍ୱରରେ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ବୈଜ୍ଞାନିକମାନେ ଭୂତଳ ଜଳ ସଂରକ୍ଷଣ, ମାନଚିତ୍ରଣ ଓ ସୁପରିଚାଳନା ଉପରେ ଆଲୋଚନା କରିଥିଲେ। ଭୂତଳ ଜଳସ୍ତର ହ୍ରାସ, ଅତ୍ୟଧିକ ଜଳ ଉତ୍ତୋଳନ ଏବଂ ଜଳର ଗୁଣବତ୍ତା ଭଳି ସମସ୍ୟାର ସମାଧାନ ସହ ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ଜଳର ପୁନର୍ଭରଣ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ସ୍ଥାୟୀ ଭୂତଳ ଜଳ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ବାଲେଶ୍ୱର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କିଷାନ ରବି 2026-27 କାର୍ଯ୍ୟକ୍ରମରେ 3,05,025 ଜଣ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ମୋଟ 61,50,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଭୁବନେଶ୍ୱର ଓୟୁଏଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କରିଥିବା ବେଳେ ବାଲେଶ୍ୱରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଏଥିସହ ଯୋଡ଼ି ହୋଇଥିଲେ। ଏହି ଅର୍ଥ ରବି ଚାଷ ପାଇଁ ଆବଶ୍ୟକ କୃଷି ସାମଗ୍ରୀ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟରେ ସହାୟକ ହେବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ।

0: ରାକଟ କରି ରଖିଛୁ।
1: ମାତର
0: ମୁଇଁ ଭବାନୀ ପଟନା ଟୋନ୍ କେ ଯାଇଥିଲି ଯେ ବଲନ ଇବାଟେ ସେବାଟେ କାଁ ଦେଖିବୁ ସଣ କାଁ ଗାଏ ବୁଛରା ଏ ସାନେ ସାନେ ଗୋରସ ଦୁଇବାର ଗାଏର ବୁଛରା ମାନେ ବି ପିଲା ପିଲାଟା ମାନେ ବି ବୁଲା ବୁଲି କରୁଛୁ।
1: ମୁଇଁ ବି ଶାଢ଼ୀ ଘିନି ଯାଇଥିଲି ବୋଲ ତ ଭବାନୀ ପାଟନା ଟୋନ୍ କେ ହେତକି ବେଲେ ବି ଦେଖିଲି ଯେ ଜେନ ପଡା କେ ଜାନି କେ ତୁଇ ଖାଲି ଗାଏ ବୋଲତ ମାନେ ରାସ୍ତା ରାସ୍ତା ନେ ଶୋଇଚନ
0: ଶୋଇଚନ ଆର ଏକଦମ ଦେଖନୁ ଟାଉନ ନେ ତ ଆମର ଲୋକ ବାଗ ଭର୍ତ୍ତି ଭିଡ଼ ଜମୁଛେ ହେତି ଗାଏ ବୁଛରା ପୋଡ଼ ଭଇଁସ ଯଦି ଭିଡ଼ ଜମବା ବେଲେ କେନ୍ତା ହେବା
1: ହୁଏ ରେ ଭେ। ଆର ଦେଖୁଛୁ ଇ ସମିଆନେ ତ ନେଇକେ ସବୁଆଡେ ଧାନ ଚାଷ ମାନେ ବି ଚାଲିଛେ ଆମେ ଭଟା ଟିକରା କେ ଛାଡ଼ି ବି ନେଇ ପାରୁ ଆମର ଗାଏ ବଲଦ ମାନକେ ଆମର ଯେନ୍ ଚାଷୀ ଭାଇ ବହିନ ମାନେ ପୋଷିଛନ୍ ଗାଏ ବଲଦ ମାନେ ତ ସେମାନେ ଟିକେ ଘରେ ନେ ସେ ଗାଏ ବଲଦ ମାନକେ ଖାନା ଦି କରି ଦାନା କୁଣା ଦି କରି ବୋଲତ ଟିକେ ଯତନ ପାତନ କରି ରଖତେ ବେଲେ ବନେ ହେତା
0: ବନେ ହେତା ବୋଲସି। ହେ ଟୁନ ତରା ତରା ବି ତ ଆମର ଚାଷୀ ଦଦା ମାନେ ଚାଷ ବାସ କରିଛନ ହେ ଗାଏ ବୁଛରା ରେସ୍ ଦେଇ କରି ଖାଇ ଦେଲେ ହେ ଚାଷ ବଞ୍ଚବା କାଁ।
1: ହୋଇ ଆର ଗୋଟେ କଥା ରେ ଭେ ଇ ରାସ୍ତା ନେ ଯେନ୍ ଗାଏ ବଲଦ ମାନେ ଅଛେ ନିକେ ହେତିର ଲାଗି ଲୋକ ଗାଡି ମଟର ଚଲାଲା ବେଲେ ବି ହଇରାଣ ହଉଛନ
0: ହଇରାଣ ହଉଛନ ଯେ ନାନୀ ଇଟା ତ ତୁଇ ଆର ମୁଇଁ କଥା ହେଲୁ ବୋଲନୁ ଆମ ରେଡିଓ ମାଧ୍ୟମରେ ଯେନ୍ ଦଦା ମାନେ ନାନୀ ମାନେ ଆମର କଥା ଶୁଣୁଛନ୍ ସେମାନେ ବି ଜାକ୍ତିଆର ହେଇକରି ସଚେତନ ହେଇକରି ଗାଏ ବୁଛରା ମନକେ ସଙ୍କଲି ନେଇ କରି ଓରେ ନେଇ କରି ବୋଲନୁ ଗୁହାଲ ନେ ବାନ୍ଧବେ କାଁ ବୋଲଛେ।
1: ହୋଇ ରେ ଭେ
0: ଯେ ନାନୀ ତୁଇ ମୁଇଁ କଥା ହେଲା ଭିତରେ ଆମର ଶିଳ୍ପୀ ଦଦା ମାନେ ବି ଖେଟିଲେ ନା
1: ହୋଇ ଶିଳ୍ପୀ ଦଦା ତାଙ୍କର ଦଲବଲ କେ ଧରିକରି ଆସିଛନ୍ ଗାନା ଗୋଟେ ଶୁଣୁ
0: ଶୁଣୁ।

0: ଶୁଣିଲି ନାନୀ।
1: ହଁ ମୁଇଁ ବି ଶୁଣିଲି ରେ ଭେ, ମଜା ଲାଗଲା।
0: ମଜା ଲାଗଲା ବୋଲସି ଯେ ଶିଳ୍ପୀ ଦଦା ମୁଁ କେନେ ଚିହ୍ନେ ଦବା?
1: ତୁ ଚିହ୍ନାବୁ?
0: ହଁ, ଇଏ ଆମର ଶିଳ୍ପୀ ଦଦା ହଉଛନ୍ ପ୍ରତାପ ଚନ୍ଦ୍ର ଦଦା ଆର ତାଙ୍କର ଦଲ ବଲ।
1: ହୋଇ ହୋଇ ହୋଇ
0: ଯେ ଧନ୍ୟବାଦ କେନେ ଦବା ନାନୀ?
1: ଧନ୍ୟବାଦ ଦେମୁ ରେ ଭେ, ତୁଇ ଆର ମୁଇଁ ଦେମୁ ଧନ୍ୟବାଦ ଗୋଟେ ଦଉ ଆମର ଶିଳ୍ପୀ ଦଦା ଆର ତାଙ୍କର ଦଲ ବଲ କେ।
0: ହଇ
1: ଆର ବିଶେଷଜ୍ଞ ଆଜ୍ଞା କଥା ଛନେ, ଚାଲ ଶୁଣୁ।
0: ଆଜି କର ମନ ମଲନୁ ଏ ବିଶେଷଜ୍ଞ ଆଜ୍ଞା ସଙ୍ଗେ ମୁଇଁ କଥାବାର୍ତ୍ତା ହେସି, ତୁଇ ମୋର ପାଖେ ବସିକରି ଶୁଣ। ତ ହେନ୍ତି ତ ଆମର ବୈଠକକେ ଆମର ବିଶେଷଜ୍ଞ ଆଜ୍ଞା ମାନେ ଆଉ ଦିଦି ମାନେ ଆସିକରି ଚାଷ କାମର ନୂଆ ନୂଆ ଜ୍ଞାନ କୌଶଳର କଥା ମାନେ କହେସନ୍। ତ ଏଜ୍ ବି ଆଜ୍ଞା ଜଣେ ଆସିଛନ୍, ଆଜ୍ଞାର ନାଁ ତାପସ ପାଣିଗ୍ରାହୀ। ଆଜ୍ଞା ଆଞ୍ଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର OUET ବରିଷ୍ଠ କୃଷି ପାଣିପାଗ ବିଧିପା ସେ ଭବାନୀପାଟନାରେ କାମ କରୁଛନ୍। ତ ଆଜ୍ଞା ଜୁହାର।
2: ଜୁହାର ଆଜ୍ଞା।
0: ପହିଲା କରି କହନ୍ ଯେ ଆଜ୍ଞା, ଖରିଫ ଋତୁରେ ପାଣିପାଗ ଭିତ୍ତିକ ଫସଲ ପରିଚାଳନା ବେଳେ ଆମେ କାଁଟା ବୁଝିବା? ଆଜ୍ଞା
2: ଆଜ୍ଞା, ପ୍ରଥମେ ଆପଣମାନଙ୍କୁ ଧନ୍ୟବାଦ ଏବଂ ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ତେଣୁ ଆଜିର ଏହି ବିଷୟଟି ଆମ ଚାଷୀ ଭାଇ ଭଉଣୀଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆପଣଙ୍କର ଫସଲ ଉତ୍ପାଦନର ପ୍ରତ୍ୟେକଟି ପର୍ଯ୍ୟାୟରେ ପାଣିପାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଚାଷୀମାନେ ଯଦି ପାଣିପାଗ ସୂଚନାକୁ ସଠିକ୍ ସମୟରେ ପାଇ ସଠିକ୍ ଭାବେ ବ୍ୟବହାର କରିବେ, ତେବେ ସେମାନେ ବୁଣାବୁଣି, ରୁଆ, ଖତ ସାର ପ୍ରୟୋଗ, ଫସଲ ସୁରକ୍ଷା, ଜଳସେଚନ, ଅମଳ କିମ୍ବା ଅମଳ ପରବର୍ତ୍ତୀ କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ ଭାବେ ଯୋଜନା କରିପାରିବେ।
0: ତ ଆଜ୍ଞା, ଏଇଟା ତ ତିଆରି କରି ବୁଝେଇଦେଲେ। ତ ଆର ଗୋଟେ କଥା ହେଉଛି ଯେ ଆଜ୍ଞା, ପାଣିପାଗ ଭିତ୍ତିକ ଫସଲ ପରିଚାଳନା ଆମେ କେନ୍ତା କରି କର୍ମୁ ଆରୁ ଖରିଫ ଋତୁରେ ଏଇଟା କେନ୍ତା ହେଇପାରବା ସେ ବିଷୟରେ କହିଦିଅନ୍ ଆଜ୍ଞା।
2: ଆଜ୍ଞା ଦେଖନ୍ତୁ, ପାଣିପାଗ ଭିତ୍ତିକ ଫସଲ ପରିଚାଳନା ଅର୍ଥ ହେଉଛି ଆଗାମୀ ପାଣିପାଗର ପୂର୍ବାନୁମାନକୁ ଆଧାର କରି କୃଷି ସମ୍ବନ୍ଧୀୟ ନିଷ୍ପତ୍ତି ନେବା। ତେଣୁ ଖରିଫ ଋତୁରେ ଫସଲ ମୁଖ୍ୟତଃ ବର୍ଷା, ତାପମାତ୍ରା, ଆପଣଙ୍କର ବାୟୁମଣ୍ଡଳ ଆର୍ଦ୍ରତା ଏବଂ ସୂର୍ଯ୍ୟକିରଣ ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୂପ, ଯଦି ବର୍ଷାର ସମ୍ଭାବନା ଥାଏ, ଚାଷୀମାନେ ସାର ଏବଂ କୀଟନାଶକ ପ୍ରୟୋଗକୁ କିଛି ଦିନ ପାଇଁ ସ୍ଥଗିତ ରଖିବା ଉଚିତ। ଯଦି ପାଗ ଶୁଖିଲା ରହେ କିମ୍ବା ଅନାବୃଷ୍ଟିର ସମ୍ଭାବନା ଥାଏ, ତେବେ ଜଳସେଚନ କିମ୍ବା ମୃତ୍ତିକାରେ ଆର୍ଦ୍ରତା ସଂରକ୍ଷଣ ଯୋଜନା କରିବା ଆବଶ୍ୟକ। ସେହିପରି ଯଦି ପ୍ରବଳ ବର୍ଷା କିମ୍ବା ପବନର ସୂଚନା ଥିବ, ଫସଲ ଏବଂ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ଆଗୁଆ ପଦକ୍ଷେପ ନେବା ମଧ୍ୟ ଜରୁରୀ ଅଟେ। ତେଣୁ ପାଣିପାଗ ବିପର୍ଯ୍ୟୟ ଘଟିବା ପରେ ନୁହେଁ, ବରଂ ଜମିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ଚାଷୀ ଭାଇମାନେ ପାଣିପାଗ ପୂର୍ବାନୁମାନ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
0: ତ ଏଇଟା ତ ତିଆରି କଥା କହିଲେ ଆଜ୍ଞା, ଯେ ପାଣିପାଗ ପୂର୍ବାନୁମାନ ବୋଲିକରି କହିଲେ, ଆମର ଚାଷୀ ଦଦା ମାନେ କେମିତି କରି ଏଇଟା ପାଣିପାଗ ପୂର୍ବାନୁମାନ କରିପାରିବେ ସେ ବିଷୟରେ ଟିକେ କହିଦିଅ ନା ଆଜ୍ଞା।
2: ଆଜ୍ଞା ଦେଖନ୍ତୁ, ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କୃଷି କାର୍ଯ୍ୟ ପୂର୍ବରୁ ଚାଷୀମାନେ ପାଣିପାଗ ପୂର୍ବାନୁମାନଙ୍କୁ ବ୍ୟବହାର କରିପାରିବେ। ଯଦି ଆମେ କହିବା ବୁଣାବୁଣି ପୂର୍ବରୁ ବର୍ଷାର ପୂର୍ବାନୁମାନ ଦେଖି ଜମିରେ ଯଥେଷ୍ଟ ଓଦା କିମ୍ବା ଆର୍ଦ୍ରତା ଅଛି କି ନାହିଁ ନିଶ୍ଚିତ କରିବା ଉଚିତ। ତେଣୁ ଫସଲ ବଢ଼ିବା ସମୟରେ ବର୍ଷାର ସୂଚନା ଦେଖି ଜଳସେଚନ, ସାର ପ୍ରୟୋଗ ଏବଂ ଫସଲ ସୁରକ୍ଷା କାର୍ଯ୍ୟ ନିର୍ଦ୍ଧାରଣ କରାଯାଇପାରିବ। ଯଦି ଆଗାମୀ କିଛି ଦିନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥାଏ, ତେବେ ସଙ୍ଗେ ସଙ୍ଗେ ସାର କିମ୍ବା କୀଟନାଶକ ପକାଇବା ଉଚିତ ନୁହେଁ, କାରଣ ବର୍ଷା ପାଣିରେ ଏହା ଧୋଇଯାଇ ନଷ୍ଟ ହୋଇଯାଏ। ସେହିପରି ଯଦି ପାଗ ଶୁଖିଲା କିମ୍ବା ଖରାଟିଆ ରହିବାର ପୂର୍ବାନୁମାନ ଥାଏ, ତେବେ ଚାଷୀମାନେ ଔଷଧ ସିଞ୍ଚନ କିମ୍ବା କୋଡ଼ା ଖସା କିମ୍ବା ଫସଲ ଅମଳ ପାଇଁ ଯୋଜନା ମଧ୍ୟ କରିପାରିବେ।
0: ତ ବର୍ଷାର ସମ୍ଭାବନା ଅଛେ ବୋଲିକରି ଆମର ଚାଷୀ ଭାଇମାନେ ଅନୁମାନ କଲେ କେନ୍ କେନ୍ ବିଷୟ ପ୍ରତି ସେମାନେ ସାବଧାନ ହେବେ ଆଜ୍ଞା, ସେ ବିଷୟରେ ଟିକେ
2: ଆଜ୍ଞା
0: ବୁଝେଇ ଦିଅନ୍।
2: ଯଦି ଆମର ବର୍ଷାର ପୂର୍ବାନୁମାନ ଯଦି ଚାଷୀ ଭାଇମାନେ ଜାଣିପାରୁଛନ୍ତି ବା TV ମାଧ୍ୟମରେ ବା କୌଣସି ମାଧ୍ୟମ ଦ୍ୱାରା ଆପଣ ଯଦି ଜାଣିବାକୁ ପାଉଛନ୍ତି, ଚାଷୀ ଭାଇମାନେ ଆମେ ପ୍ରଥମେ ଫସଲର ଅବସ୍ଥା କିମ୍ବା ଆଶଙ୍କା କରାଯାଉଥିବା ବର୍ଷାର ପରିମାଣକୁ ପରଖିବା ଉଚିତ। ମାନେ ଯଦି ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ଥାଏ, ତେବେ ପାଗ ସୁଧୁରିବା ପର୍ଯ୍ୟନ୍ତ ଆପଣ ବୁଣାବୁଣି କିମ୍ବା ଆପଣଙ୍କର ଯେଉଁ ପ୍ରଥମ କିସ୍ତି ସାର ଦେଉଛନ୍ତି ଫସଲରେ,

0: କିମ୍ବା ଘାସମରା ଔଷଧ ପ୍ରୟୋଗ କିମ୍ବା କୀଟନାଶକ ସିଞ୍ଚନ ଏହିସବୁ ଗୁଡ଼ିକ କିଛି ଦିନ ପାଇଁ ସ୍ଥଗିତ ରଖିବା ଉଚିତ। ଜମିରେ ଯଦି ଛିଆ ପାଣି ହୋଇଥିବା ଫସଲ, ବିଶେଷ କରି ପନିପରିବା କିମ୍ବା ଡାଲି ଜାତୀୟ ଫସଲ କିମ୍ବା ତୈଳବୀଜ ଜାତୀୟ ଫସଲ, କପା ହେଲା କି ଆପଣଙ୍କର ଫଳ ବଗିଚା ହେଲା, ସେଥିରୁ ଆପଣ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା ମଧ୍ୟ କରିବା ଆବଶ୍ୟକ। ଆଉ ଜମିରେ ପାଣି ଜମି ରହିଲେ ଚେର ସଢ଼ିଯାଏ ଏବଂ କବକ କିମ୍ବା ଜୀବାଣୁଜନିତ ରୋଗର ପ୍ରାଦୁର୍ଭାବ ବଢ଼ିଯାଇଥାଏ। ଏହା ସହିତ ଅମଳ ହୋଇଥିବା ଫସଲ ଆଉ କୃଷି ଯନ୍ତ୍ରପାତି କିମ୍ବା ସାର ବିହନକୁ ମଧ୍ୟ ବର୍ଷା ଦାଉରୁ ସୁରକ୍ଷିତ ରଖିବା ଉଚିତ।
1: ତ ଆଜ୍ଞା, ଏଇଟା ତ ତିଆରି କରି କହିଦେଲେ, ତ ପାଣିପାଗକେ ଦେଖିକରି ଆମର ଚାଷୀ ଦଦାମାନେ କେନ୍ତା କରି ସାର ପରିଚାଳନା କରବେ ସେ ବିଷୟରେ ଦ୍ୱିପଦ କହିଦେଲେ।
0: ଆଜ୍ଞା, ମୁଁ ଏବେ ଯେମିତି କହୁଥିଲି କି ଆପଣଙ୍କର ଯଦି ପ୍ରବଳ ବର୍ଷାର ସମ୍ଭାବନା ଅଛି, ତା ପୂର୍ବରୁ ଆପଣଙ୍କର ମାଟିରେ ସାର ପ୍ରୟୋଗ କରିବା ଉଚିତ ନୁହଁ। କାହିଁକି ନା ସେହି ସମୟରେ ସାର ପ୍ରୟୋଗ କଲେ ପ୍ରବଳ ବର୍ଷା ହେବା ଦ୍ୱାରା ପାଣିରେ ସାର ଧରିଯାଇ ନଷ୍ଟ ହୋଇଯାଏ। କିମ୍ବା ଧାନ ଫସଲର ଯଦି ପ୍ରଥମ କିଛି ସାର ଦେବା ପାଇଁ ମାଟିରେ ଯଥେଷ୍ଟ ଆର୍ଦ୍ରତା ଥିବା ଆବଶ୍ୟକ, ତେଣୁ ତୁରନ୍ତ ପ୍ରବଳ ବର୍ଷାର ଆଶଙ୍କା ନଥିବା ସମୟ ସବୁଠାରୁ ଉପଯୁକ୍ତ ଅଟେ। ଲଗାତାର ମେଘୁଆ କିମ୍ବା ପାଗ ଓଦା ରହିଥିଲେ ଅଧିକ ସାର ଦେବାରୁ ନିବୃତ ରହିବା ଆବଶ୍ୟକ। ଆଉ ସବୁବେଳେ ଫସଲର ଆବଶ୍ୟକତା ଏବଂ ଅନୁମୋଦିତ ମାତ୍ରାରେ ସାର ପ୍ରୟୋଗ କରିବା ଆବଶ୍ୟକ।
1: ତ ଏଇଟା ତ ତିଆରି କରି କହିଦେଲେ ଆଜ୍ଞା, ଯେ ସାର କେନ୍ତା କରି ପାଣିପାଗକେ ଦେଖିକରି ଆମର ଚାଷୀ ଦଦା ମାନେ ବ୍ୟବହାର କରିବେ ବୋଲିକରି।
0: ଆଜ୍ଞା,
1: ତ ଆର୍ ଗୋଟେ କଥା ଆମର ମନେ ପ୍ରଶ୍ନ ଉଠୁଛି ଯେ ଆମେ ତ ଯେନ୍ ଚାଷ କଲେ ବି କୀରା ପତେଙ୍ଗା ବି ହେଇଯାଉଛେ ଆର୍ ରୋଗ ମାନେ ବି ହେଇଯାଉଛେ, ଆର୍ ଆମର ଚାଷୀ ଦଦା ମାନେ ବହୁତ କ୍ଷତିରେ ପଡ଼ିଯାଉଛନ୍। ତ ପାଣିପାଗକେ ଦେଖିକରି କେନ୍ କେନ୍ ପ୍ରକାର ସେମାନେ ସୁବିଧା କରିପାରିଲେ ଆମର ଚାଷ ଖଣ୍ଡେ ବନେଇ ହେଇପାରତା ସେ ବିଷୟରେ କହିଦିଅନ୍ ଆଜ୍ଞା।
0: ହଁ, ନିଶ୍ଚିତ ଭାବରେ ଆଜ୍ଞା, ମୁଁ ଆପଣଙ୍କ ପ୍ରଶ୍ନ ବୁଝିପାରିଲି। ତେଣୁ ପାଣିପାଗର ପରିବର୍ତ୍ତନ ପୋକ ଏବଂ ରୋଗ ବ୍ୟାପିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। ଆପଣଙ୍କର ଅଧିକ ଆର୍ଦ୍ରତା କିମ୍ବା ବାରମ୍ବାର ବର୍ଷା ବା ପତ୍ର ଯଦି ଅଧିକ ସମୟ ଓଦା ରହିବ ବା ପାଗ ଯଦି ମେଘୁଆ ରହୁଛି, ସେହି ସମୟରେ ଆପଣଙ୍କର କବକ କିମ୍ବା ଜୀବାଣୁଜନିତ ରୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ। ତେଣୁ ଅପରପକ୍ଷରେ ଯଦି ଗରମ କିମ୍ବା ଅଧିକ ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ ରୁହେ, ସେହି ସମୟରେ ମଧ୍ୟ କିଛି ପୋକଙ୍କ ବଂଶବୃଦ୍ଧି ମଧ୍ୟ ତାହା ସାହାଯ୍ୟ କରିଥାଏ। ତେଣୁ ବର୍ଷା ପରେ କିମ୍ବା ଅଧିକ ଆର୍ଦ୍ରତା ଥିବା ସମୟରେ ଚାଷୀମାନେ ନିୟମିତ ନିଜ ଜମି ବୁଲି ଫସଲକୁ ନିରୀକ୍ଷଣ କରିବା ଉଚିତ। ଆଉ ବର୍ଷା ସମୟରେ କିମ୍ବା ବର୍ଷା ହେବାର ଠିକ୍ ପୂର୍ବରୁ କୀଟନାଶକ ସିଞ୍ଚୟ କରିବା କେବେ ବି ଉଚିତ ନୁହଁ। ଆଉ ତାପରେ ଆପଣଙ୍କର ଶୁଖିଲା କିମ୍ବା ଶାନ୍ତ ପାଗରେ ଅନୁମୋଦିତ ପରିମାଣରେ ଏବଂ ସୁରକ୍ଷାର ନିୟମ ମାନି କୀଟ କିମ୍ବା ରୋଗ ଆପଣଙ୍କର ସ୍ପ୍ରେ କରିବା ଆବଶ୍ୟକ। କେବଳ ରାସାୟନିକ ଔଷଧ ଉପରେ ନିର୍ଭର ନ କରି ଚାଷୀଭାଇମାନେ ସମନ୍ୱିତ ପୋକ ରୋଗ ପରିଚାଳନା ପ୍ରଣାଳୀ ଆପଣେଇଲେ ଏହା ଦୀର୍ଘ ଦିନ ପାଇଁ ସ୍ଥାୟୀ ହୋଇ ରହିବ ଏବଂ ଫସଲକୁ ସୁରକ୍ଷା ମିଳିପାରିବ।
1: ତ କେତେ କେତେବେଳେ ଆଜ୍ଞା, ଆମର ଖରିଫ ଋତୁରେ ଆମର ଚାଷ ହେଲା ବେଳେ ଖୁବ୍ ପାନ ବର୍ଷା ହେଇକରି ସମସ୍ୟା ମାନେ ହେଇଯାଇଥିସି ଆଜ୍ଞା, ଡୁଲି ଫାର୍କେ ଫାରି ନେଇଥିସି, ହିର୍ ମନ୍କେ ଫାରି ନେଇଥିସି। ତ ଏଥିର୍ ଲାଗି ଆମର ଚାଷୀ ଦଦା ମାନେ କେନ୍ କେନ୍ ପ୍ରକାର ସୁବିଧା କଲେ ଠିକ୍ ହେଇପାର୍ବା ଆଜ୍ଞା?
0: ଆଜ୍ଞା, ସୁନ୍ଦର ପ୍ରଶ୍ନ ଆପଣ ପଚାରିଲେ। ଆପଣଙ୍କର ଜଳବାୟୁ ପରିବର୍ତ୍ତନ ଦ୍ୱାରା ଏବେ ଗୋଟେ ଗୋଟେ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବା ଅତ୍ୟନ୍ତ ପ୍ରବଳ ବର୍ଷା ମଧ୍ୟ ହେଇଯାଉଛି, ଯାହାଦ୍ୱାରା ଆପଣଙ୍କର ଜଳବନ୍ଦୀ ସମସ୍ୟା ମଧ୍ୟ ସେଠାରେ ଦେଖାଯାଉଛି। ତେଣୁ ସବୁଠାରୁ ପ୍ରଥମ କାମ ହେଉଛି ଆପଣଙ୍କର ସଠିକ୍ ଭାବରେ ଜଳ ନିଷ୍କାସନ। ଆପଣଙ୍କର ଜମି ଚାରିପାଖେ ନାଳି କିମ୍ବା ଜଳ ନିଷ୍କାସନ ପଥକୁ ସଫା ରଖିବା ଉଚିତ, ଯାହାଫଳରେ ଆପଣଙ୍କର ଅତିରିକ୍ତ ପାଣି ଶୀଘ୍ର ବାହାରି ଯାଇପାରିବ। ଆପଣଙ୍କ ଯଦି ଧାନ ଫସଲର କିଛି ନିର୍ଦ୍ଦିଷ୍ଟ ପର୍ଯ୍ୟାୟ ପର୍ଯ୍ୟନ୍ତ ପାଣି ସହ୍ୟ କରିପାରେ, କିନ୍ତୁ ଅଧିକ ଦିନ ଯଦି ପାଣି ଜମି ରହେ ତାହାର ବୃଦ୍ଧିରେ ସେଟା ବ୍ୟାହତ ହୁଏ। କିନ୍ତୁ ଆପଣ ସେହି ଜାଗାରେ କପା ଡାଲି ଜାତୀୟ ଫସଲ କିମ୍ବା ପନିପରିବା କିମ୍ବା ଚିନାବାଦାମ ପରି ଫସଲରେ ପାଣି ଜମି ରହିଲେ ବ୍ୟାପକ ଭାବରେ କ୍ଷତି ହୋଇଥାଏ। ତେଣୁ ଏହି ଜମିଗୁଡ଼ିକୁ ଯଥାଶୀଘ୍ର ପାଣି ନିଷ୍କାସନ କରିବା ଆବଶ୍ୟକ। ପାଣି ଛାଡ଼ିଯିବା ପରେ ଆପଣଙ୍କର ଫସଲରେ ପୋଷକ ତତ୍ତ୍ୱର ଅଭାବ ବା ଚେର ନଷ୍ଟ ହେବା କିମ୍ବା ରୋଗ ପୋକର ପ୍ରାଦୁର୍ଭାବ ଦେଖାଯାଉଛି କି ନାହିଁ ତାହା ମଧ୍ୟ ନିରୀକ୍ଷଣ କରିବା ଏକ ଆବଶ୍ୟକ ପଦକ୍ଷେପ।
1: ତ ଆଜ୍ଞା, କେତେ କେତେବେଳେ ଆମର ଖରିଫ ଋତୁ ଚାଷ କଲାବେଳେ ଖୁବ୍ ବର୍ଷା ହେଇଯାଇସି ଆର୍ କେତେ କେତେବେଳେ ଅନାବୃଷ୍ଟି ବି ହେସି ଆର୍ ପାଗ ଶୁଖିଲା ବି ରହିଯାଇସି, ତ ସେତିକି ବେଳେ ଆମର ଚାଷୀମାନେ କେନ୍ତା କରି ସତର୍କ ହେବେ ସେ ବିଷୟରେ କହିଦିଅନ୍ ଆଜ୍ଞା।
0: ଆଜ୍ଞା, ଆପଣ ଯେମିତି କହିଲେ ଶୁଖିଲା ପାଗ ବା ଅନାବୃଷ୍ଟି, ଯେଉଁ ସମୟରେ ଆପଣଙ୍କର ମାଟିରେ ଆର୍ଦ୍ରତାକୁ ସଂରକ୍ଷଣ କରିବା ନିତ୍ୟାନ୍ତ ଜରୁରୀ। ଯେଉଁଠି ଜଳସେଚନ ସୁବିଧା ଅଛି ସେଠାରେ ଫସଲର ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ଅନୁସାରେ ଜଳସେଚନ କରିବା ଆବଶ୍ୟକ। ଅନାବଶ୍ୟକ ଭାବେ ଜଳସେଚନ କରିବା କେବେ ବି ଉଚିତ ନୁହଁ। ତେଣୁ ଜମି କଡ଼ାଖସା କରିବା ଦ୍ୱାରା ଘାସ ନିୟନ୍ତ୍ରଣ ହୁଏ ଏବଂ ମାଟିର ଆର୍ଦ୍ରତା ମଧ୍ୟ ବଜାୟ ରହେ। ତେଣୁ ସ୍ଥାନୀୟ ସ୍ତରରେ ମିଳୁଥିବା ଶୁଖିଲା ପତ୍ର ବା କିମ୍ବା ନଡ଼ା ଦ୍ୱାରା ଆମେ ଆଚ୍ଛାଦନ କରିପାରିବା, ଯେଉଁଟାକୁ ଆମେ ମଲ୍ଚିଂ କହୁଛେ, ତାହା ବ୍ୟବହାର କଲେ କ'ଣ ହୁଏ ନା ବାଷ୍ପୀକରଣ ହ୍ରାସ ପାଏ। ତେଣୁ ଜଳର ଅଭାବ ଥିବା ସମୟରେ ଆପଣ ଅଧିକ ସାର ଦେବା ଉଚିତ ନୁହେଁ, କାରଣ ଗଛ ସାର ଗ୍ରହଣ କରିପାରେ ନାହିଁ। ତେଣୁ ସବୁଠାରୁ ବଡ଼ କଥା ହେଉଛି ବର୍ଷାର ପୂର୍ବାନୁମାନଙ୍କୁ ଦେଖି ଜଳସେଚନ ବା ଆର୍ଦ୍ରତା ସଂରକ୍ଷଣ ଯୋଜନା କରିବା ଆବଶ୍ୟକ।
1: ଆଜ୍ଞା ଆଜ୍ଞା ଆଜ୍ଞା, ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଦଦା ମାନେ ତ କାମେ ଲଗାବେ। ତ ଆଜ୍ଞା, ଆର୍ ଗୋଟେ କଥା ଆମର ମନେ ପ୍ରଶ୍ନ ଉଠୁଛି, ତ କେତେ କେତେବେଳେ ଆଜ୍ଞା ଇ ପାଣିପାଗ ଏନ୍ତା ହେଇଯାଇସି ଯେ ଆମର ଚାଷ୍କେ ଆମର ପ୍ରାଦୁର୍ଭାବ ଖୁବ୍ ହେଇଯାଇସି, ଯେନ୍ତାକି ଆର୍ଥିକ ଦୋହଲି ସୀମା ପାର ହେଇଯାଇସି, ତ ଇଟା କେନ୍ତା କେନ୍ତା କରି ସୁବିଧା କର୍ମୁ ଆରୁ ସେଟା ଟିକେ ଦୁଇ ପଦ ବୁଝେଇଦେଲେ ବନେ ହେତା ଆଜ୍ଞା।
0: ନିଶ୍ଚିତ ଭାବରେ ଆଜ୍ଞା, ଆପଣଙ୍କର ଯଦି ବାରମ୍ବାର ବର୍ଷା କିମ୍ବା ଅଧିକ ଆର୍ଦ୍ରତା ରହୁଛି, ତେଣୁ ସେଥିପାଇଁ ଆପଣଙ୍କର ପତ୍ରଦାଗ ରୋଗ ହୁଏ, ତାପରେ ଆପଣଙ୍କର ପତ୍ର ପୋଡ଼ା ରୋଗ କିମ୍ବା ଫଳ ସଢ଼ା ରୋଗ, ଏମିତି

0: ବିଭିନ୍ନ କବକ ଜନିତ ରୋଗ ଦେଖାଦିଏ। ଆଉ ତାପରେ ଆପଣଙ୍କର ମେଘୁଆ ପାଗ ସହିତ ଯଦି ଅଧିକ ଆର୍ଦ୍ରତା ପାଗରେ ତେବେ ଧାନ ପନିପରିବା ଡାଲି ଜାତୀୟ ଫସଲ କିମ୍ବା କପା ଫସଲରେ ମଧ୍ୟ ରୋଗ ବୃଦ୍ଧି ପାଇଥାଏ। ତେଣୁ ଲଗାତାର ବର୍ଷା ପରେ ଫସଲକୁ ଭଲ ଭାବେ ନିରୀକ୍ଷଣ କରିବା ଆବଶ୍ୟକ। ସେହିପରି ତାପମାତ୍ରା ଏବଂ ଆର୍ଦ୍ରତା ପୋକମାନଙ୍କ ବଂଶ ବୃଦ୍ଧିକୁ ମଧ୍ୟ ପ୍ରଭାବିତ କରେ। ତେଣୁ ପାଣିପାଗ ସୂଚନା ସହିତ ନିୟମିତ ଜମି ପରିଦର୍ଶନ କରିବା ନିତ୍ୟାନ୍ତ ଆବଶ୍ୟକ। ଆପଣଙ୍କର ରୋଗ କିମ୍ବା ପୋକର ପରିମାଣ ଆର୍ଥିକ କ୍ଷତିର ସୀମାରେଖା ଟପିଲେ ହିଁ ଆମେ ପରାମର୍ଶ ଦେଉଛୁ କି ଚାଷୀ ଭାଇମାନେ ତାର ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ।
1: ତ ଆଜ୍ଞା, ଆପଣ ତ ଠିକ୍ କରି କହିଦେଲେ ଯେ ଜହି ଚାଷ ତହିଁ ବାସ ବୋଲିକରି ସବୁଦିନ କ୍ଷେତ୍କେ ଆମେ ଯାଇକରି ଚାଷ୍କେ ନିରୀକ୍ଷଣ କରବାର୍ ପଡ଼୍ବା ବୋଲିକରି କହିଲେ
0: ଆଜ୍ଞା ନିଶ୍ଚିତ ସେଇଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆଜ୍ଞା ଆଜ୍ଞା, ତ ଆମର ଖରିଫ ଋତୁ ନେ କେବେ କେବେ ଆଜ୍ଞା ଖୁବ୍ ବିଜୁଳି ଆର୍ ଘଡ଼ଘଡ଼ି ଆରୁ କେତ୍ନି କେତେ ପବନ ବୋହିକରି ଆମର ଚାଷୀ ଦଦା ମାନ୍କେ କ୍ଷତି ନେ ପକେଇ ଦିତିସି। ଯେନ୍ତାକି କୁମ୍ଡ଼ା ଫଲିଛେ ବେଲେ ଘଡ଼ଘଡ଼ି ଚଡ଼ଚଡ଼ି ହେଇଗଲେ ଆଜ୍ଞା କୁମ୍ଡ଼ା ଫାଟି ଯାଏସି ଆର୍ ବଜାରରେ ବିକ୍ରି ବଟା ବି ନେଇ ହେଇ।
0: ଆଜ୍ଞା ଆଜ୍ଞା,
1: ତ ଇ ପ୍ରକାର ଯଦି ହେଇଯାଏ ବେଲେ ଆମେ କେନ୍ତା କେନ୍ତା ସତର୍କ ହେମୁ ସେ ବିଷୟରେ ଟିକେ କହିଦିଅ ଆଜ୍ଞା।
0: ନିଶ୍ଚିତ ଆଜ୍ଞା, ଏବେ ବିଜୁଳିର ମାତ୍ରା ଯେଉଁ ବହୁତ ଦିନକୁ ଦିନ ବଢ଼ିବାରେ ଲାଗିଛି, ତେଣୁ ଚାଷୀମାନେ ବଜ୍ରପାତର ସୂଚନାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ଉଚିତ। ଆପଣଙ୍କର ଘଡ଼ଘଡ଼ି କିମ୍ବା ବିଜୁଳି ମାରିଦେବାର ସମ୍ଭାବନା ଥିଲେ ଆପଣ ଚାଷୀମାନଙ୍କୁ ଆମେ ପରାମର୍ଶ ଦେଉଛୁ କି ସେମାନେ ଖୋଲା ଜମିରେ ରହିବେ ନାହିଁ, କିମ୍ବା ଗଛ ତଳେ ଛିଡ଼ା ହେବେ ନାହିଁ, କିମ୍ବା ପାଖରେ ଯଦି ଜଳାଶୟ ଥିବ ତା ପାଖରେ ରହିବେ ନାହିଁ। ତେଣୁ ଜମିରେ କାମ କରୁଥିବା ସମୟରେ ଯଦି ଘଡ଼ଘଡ଼ି ଶବ୍ଦ ଶୁଣିଲେ ତୁରନ୍ତ କୌଣସି ପକ୍କା ଘର କିମ୍ବା ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲିଯିବା ଆବଶ୍ୟକ। ପ୍ରବଳ ପବନ ଯୋଗୁଁ ଆପଣଙ୍କର ଧାନ ଫସଲ ମଧ୍ୟ ନଇ ପଡ଼ୁଛି ବା ଗଛର ଡାଳ ଭାଙ୍ଗିଯାଉଛି। ତେଣୁ ଚାଷୀ ଭାଇମାନେ ପାଣିପାଗ ଚେତାବନୀ ଉପରେ ନଜର ରଖି ଆଗୁଆ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ତାପରେ ଚାଷୀ ଭାଇମାନଙ୍କୁ ମୁଁ ପରାମର୍ଶ ଦେବି କି ଯଦି ବଜ୍ରପାତର ପୂର୍ବ ସୂଚନା ଜାଣିବା ପାଇଁ ଚାହୁଁଛନ୍ତି ତ ସେମାନେ ଏକ ଦାମିନୀ ଆପ୍ଲିକେସନ୍ ଆଣ୍ଡ୍ରଏଡ୍ ମୋବାଇଲ୍ ପାଇଁ ଉପଲବ୍ଧ ଅଛି, ତାହାକୁ ଡାଉନଲୋଡ଼୍ କରି ସେମାନେ ଆଗୁଆ ତା'ର ସୂଚନା ଜାଣିପାରିବେ ଏବଂ ଜମିକୁ କାର୍ଯ୍ୟ କରିବାକୁ ଯିବା ପୂର୍ବରୁ ଆପଣ ଚେକ୍ କରିପାରିବେ କି ଆଗାମୀ ଘଣ୍ଟାଟେ ମଧ୍ୟରେ ବଜ୍ରପାତର ସୂଚନା ଅଛି କି ନାହିଁ, ତେଣୁ ଯାଞ୍ଚ କରି ଆପଣ ଜମିକୁ କାର୍ଯ୍ୟ କରିବା ପାଇଁ ଯାଆନ୍ତୁ।
1: ତ ଆମର ଚାଷୀ ଦଦା ମାନେ ତ ଚାଷ କରିଦେବେ ଆଜ୍ଞା, ଆର୍ ଫସଲ ଉପଜାଲା ବେଲେ ଅମଲ କଲା ବେଲେ ପାଣିପାଗର ସୂଚନା କେତେ ସାହାଯ୍ୟ କରିପାରବା ଆଜ୍ଞା?
0: ନିଶ୍ଚିତ ଆଜ୍ଞା, ଏଇଟା ଆପଣଙ୍କର ଫସଲ ଅମଳ ସମୟରେ ପାଣିପାଗ ସୂଚନା ଅତ୍ୟନ୍ତ ସାହାଯ୍ୟକାରୀ ଅଟେ ଚାଷୀମାନଙ୍କ ପାଇଁ। ଆପଣଙ୍କର ଯଦି ଫସଲ ପାଚିବା ପରେ ଅମଳ କରିବା ପୂର୍ବରୁ ବର୍ଷାର ପୂର୍ବାନୁମାନ ଦେଖିବା ଅତ୍ୟନ୍ତ ଜରୁରୀ। ଯଦି ଆଗାମୀ କିଛି ଦିନ ଶୁଖିଲା ପାଗ ରହିବାର ସୂଚନା ଥାଏ ତେବେ ସେହି ଅନୁସାରେ ଆପଣ ଅମଳ ଯୋଜନା କରିବେ। ଯଦି ବର୍ଷାର ସମ୍ଭାବନା ଥାଏ ତେବେ ପାଚିଯାଇଥିବା ଫସଲକୁ ଶୀଘ୍ର କାଟି ଆଣିବାକୁ ଆପଣଙ୍କୁ ପ୍ରାଥମିକତା ଦେବା ଉଚିତ। ତାପରେ ଅମଳ ପରେ ଫସଲକୁ ଶୁଖାଇ ସୁରକ୍ଷିତ ସ୍ଥାନରେ ରଖିବା ଉଚିତ। ତାପରେ ବର୍ଷାର ସମ୍ଭାବନା ଥିବ ତେବେ କଟା ଫସଲକୁ ଆପଣଙ୍କର ଖୋଲା ଜମିରେ ନ ଛାଡ଼ି ତାକୁ ଖଳାକୁ ନେଇ ଆସିବେ ବା ତାକୁ କଭର କରି ପଲିଥିନ୍ ଦ୍ୱାରା ରଖିବା ଆବଶ୍ୟକ। କପା ପାଇଁ ବର୍ଷା ହେବା ପୂର୍ବରୁ ଫୁଟିଥିବା କପା ଶୁଖିଲା ଅବସ୍ଥାରେ ତୋଳିନେବା ଆବଶ୍ୟକ, ଯାହାଦ୍ୱାରା ଆପଣଙ୍କର ଯେଉଁ କପାର ଗୁଣବତ୍ତାଟା ନଷ୍ଟ ହୋଇନଥାଏ।
1: ତ ଆଜ୍ଞା, ଆମେ ତ ଇ ଖରିଫ ଋତୁର ଚାଷ ବିଷୟରେ ତିଆରି କରି କଥା ହେଲୁ, ଆଲୋଚନା କଲୁ ଆଜ୍ଞା। ଆର୍ ଗୋଟେ କଥା ଯେ ଆଜ୍ଞା, ଗାଏ ବୁଛରା ଛେଲ ମେଳା ହଲ ବିଲ ପୋଡ଼ ଭଇଁସ ତ ଆମର ଚାଷୀ ଲୋକ ଧନ ହେ
0: ଆଜ୍ଞା ଆଜ୍ଞା।
1: ତ ଯେତେବେଳେ ପ୍ରତିକୂଲ ପାଣିପାଗ ହେଇଯାଉଛେ ଆଜ୍ଞା, ସେତିକିବେଳେ ଆମର ଗୃହପାଳିତ ପଶୁପକ୍ଷୀ ମାନକେ କେନ୍ କେନ୍ ପ୍ରକାର ସାବଧାନ ହେଇପାରମୁ ସେ ବିଷୟରେ କହିଦିଅ ଆଜ୍ଞା।
0: ଆଜ୍ଞା, ଦେଖନ୍ତୁ ଚାଷ ସହିତ ଆମର ଗୃହପାଳିତ ପଶୁମାନେ ମଧ୍ୟ ଅନ୍ତର୍ନିହିତ ଭାବରେ ଜଡ଼ିତ, ତେଣୁ ପ୍ରତିକୂଳ ପାଣିପାଗରେ ମଧ୍ୟ ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ରଖିବା ବା ସେମାନଙ୍କୁ ମଧ୍ୟ ସମାନ ଗୁରୁତ୍ୱ ଦେବା ନିତ୍ୟାନ୍ତ ଆବଶ୍ୟକ। ତେଣୁ ପ୍ରବଳ ବର୍ଷା କିମ୍ବା ଘଡ଼ଘଡ଼ି ସମୟରେ ଗାଈଗୋରୁମାନଙ୍କୁ ସୁରକ୍ଷିତ ଏବଂ ବାୟୁ ଚଳାଚଳ ହେଉଥିବା ଗୁହାଳରେ ରଖିବା ଆବଶ୍ୟକ। ଆପଣଙ୍କର ଗୁହାଳ ଚାରିପାଖେ ଯେପରି ପାଣି ଜମି ନ ରହିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ତାପରେ ଆପଣଙ୍କର ସେମାନଙ୍କ ପାଇଁ ବିଶୁଦ୍ଧ ପିଇବା ପାଣି ଆଉ ସୁଷମ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିବା ଆବଶ୍ୟକ। ତାପରେ ଘଡ଼ଘଡ଼ି ବେଳେ ଗୋରୁଙ୍କୁ ଗଛ ତଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ପାଖରେ ବାନ୍ଧିବା କେବେ ବି ଉଚିତ ନୁହଁ। ଆଉ ତା ସହିତ ଆପଣଙ୍କର କୁକୁଡ଼ା ଫାର୍ମ ଯଦି ରହିଛି ତେବେ ପ୍ରବଳ ପବନ କିମ୍ବା ବର୍ଷାରୁ ସେ ଫାର୍ମକୁ ରକ୍ଷା କରିବା ଆବଶ୍ୟକ ଏବଂ ବିଭିନ୍ନ ପ୍ରକାର ବିଶୋଧନ ନିୟମ ମଧ୍ୟ ପାଳନ କରିବା ଆବଶ୍ୟକ।
1: ତ ଆଜ୍ଞା, ଏଇଟା ତ ତିଆରି କରି ବୁଝେଇଦେଲେ। ତ ଆମେ ତ ପାଣିପାଗର କଥା ହେଲୁ ଆଜ୍ଞା, ଆମର ଚାଷୀ ଦଦା ମାନେ କେନ୍ତା କରି ସଠିକ୍ ପାଣିପାଗର ସୂଚନା ଆରୁ କୃଷି ପରାମର୍ଶ ପାଇପାରିବେ ସେ ବିଷୟରେ ଟିକେ କହିଦିଅ ଆଜ୍ଞା।
0: ନିଶ୍ଚିତ ଆଜ୍ଞା, ମୁଁ ଏ ପର୍ଯ୍ୟନ୍ତ ପାଣିପାଗ ସୂଚନା ଉପରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ କହୁଥିଲି। ତେଣୁ ଚାଷୀ ଭାଇମାନେ ପାଣିପାଗ ସୂଚନା କେଉଁଠୁ ପାଇବେ ସେ ବିଷୟରେ ମଧ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ତେଣୁ ଚାଷୀମାନେ ସବୁବେଳେ ସରକାରୀ ଏବଂ ନିର୍ଭରଯୋଗ୍ୟ ସୂତ୍ରରୁ ହିଁ ପାଣିପାଗ ସୂଚନା ଗ୍ରହଣ କରିବା ଉଚିତ। ଆପଣଙ୍କର ପାଣିପାଗ ସୂଚନା ପାଇଁ ଭାରତ ପାଣିପାଗ ବିଭାଗ ବା ଯେଉଁଟା କହୁଛନ୍ତି IMD ସଠିକ୍ ପୂର୍ବାନୁମାନ ଓ ସୂଚନା ପ୍ରଦାନ କରିଥାଏ। ଆପଣଙ୍କର ଗ୍ରାମୀଣ କୃଷି ମୌସୁମ ସେବା ଅଧୀନରେ ଥିବା କୃଷି ପାଣିପାଗ କ୍ଷେତ୍ର ୟୁନିଟ୍ ଯେଉଁଟାକି ଆମର କଳାହାଣ୍ଡି ଜିଲ୍ଲାରେ ଭବାନୀପାଟଣାରେ ଏକ ରହିଛି, ତେଣୁ ସେମାନେ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ପ୍ରସ୍ତୁତ କରିଥାନ୍ତି। ତେଣୁ ଚାଷୀମାନେ ଚାହିଁଲେ ଆପଣଙ୍କର IMD ୱେବସାଇଟ୍ କିମ୍ବା ମୌସମ ନାମରେ ଗୋଟେ ଆପ୍ଲିକେସନ୍ ଆସୁଛି ଏବଂ ମେଘଦୂତ ନାମରେ ଆପ୍ଲିକେସନ୍ ଆସୁଛି, ତା ସହିତ ବିଜୁଳି ଘଡ଼ଘଡ଼ି ପାଇଁ ଦାମିନୀ ନାମରେ ଗୋଟେ ଆପ୍ଲିକେସନ୍ ମୋବାଇଲ୍ ଆପ୍ଲିକେସନ୍ ଆସୁଛି, ତା ଛଡ଼ା SMS ଦ୍ୱାରା ଏବଂ ହ୍ୱାଟ୍ସଅପ୍ ଗ୍ରୁପ୍ ମାଧ୍ୟମରେ ମଧ୍ୟ ଅନ୍ୟାନ୍ୟ ସରକାରୀ ମାଧ୍ୟମରୁ ଏହି ସୂଚନା ପାଇପାରିବେ। ସୋସିଆଲ୍ ମିଡ଼ିଆରେ ବୁଲୁଥିବା ଯେଉଁ ଆଧାରହୀନ ଗୁଜବ ଉପରେ ବିଶ୍ୱାସ ନକରି ସରକାରୀ ପୂର୍ବାନୁମାନ

0: ଚାଷୀମାନଙ୍କୁ ଆପଣ ପାଇଁ ପରାମର୍ଶ ଦେବି। ଆଉ ଏଇ ଯେଉଁ ସୂଚନା ପାଇବା ପାଇଁ ହେଲେ ଆପଣ ଚାହିଁଲେ ଆମର ଯେଉଁ ଭବାନୀପାଟଣା ସ୍ଥିତ RRTTS ସହିତ ସମ୍ପର୍କ କଲେ ଆମେ ଆପଣଙ୍କୁ ସେ ଗ୍ରୁପରେ ସଂଯୋଗ କରିପାରିବୁ।
1: ତ ଆପଣ ତ ତିଆରି କରି କହିଦେଲେ ଆମର କେତେ ଚାଷୀ ଦାଦା ମାନେ ବାଦଲକେ ଦେଖିକରି କି ଆର କିଛି କିଛି ପାଣିପାଗ ପୂର୍ବାନୁମାନ କରସନ୍ କେତେ କେତେ ଦିନେ ଥରେ ଆଜ୍ଞା ଇ ଆପଣ ଯେନ୍ କହିଲା ପରା ସରକାରୀ ସୂଚନା ଯେନ୍ଟା ଅଛେ
0: ଆଜ୍ଞା
1: ନିର୍ଭର ଯୋଗ୍ୟ ସୂଚନା ଯେନ୍ଟା କହୁଛନ୍
0: ଆଜ୍ଞା ଆଜ୍ଞା
1: ଦେଖବାର ପଡ଼ବା ଆର କେନ୍ତା କରି ସତର୍କ ହେବାର ପଡ଼ବା ସେ ବିଷୟରେ କହିଦିଅନ୍ ଆଜ୍ଞା।
0: ହଁ ଆଜ୍ଞା ଦେଖନ୍ତୁ ଏବେ ପାଣିପାଗର ଯେମିତି ପରିବର୍ତ୍ତନ ହେଉଛି ତେଣୁ ଆମେ କହିପାରିବାନି କି ଆଜି ଦିନଟି ସମ୍ପୂର୍ଣ୍ଣ ରୂପେ ଖରା ରହିବ ବା ସମ୍ପୂର୍ଣ୍ଣ ରୂପେ ବର୍ଷା ରହିବ। ଏହାକୁ ନିୟମିତ ଅଭ୍ୟାସରେ ପରିଣତ କରିବା ଦରକାର ଯେଉଁଟାକି ପାଣିପାଗର ପୂର୍ବାନୁମାନ କେମିତି ରହିବ। ଆପଣଙ୍କୁ ବିଶେଷ କରି ମୌସୁମୀ ଋତୁରେ ପାଣିପାଗ ଶୀଘ୍ର ବଦଳିଥାଏ ତେଣୁ କୌଣସି ବଡ଼ କାମ କରିବା ପୂର୍ବରୁ ପୂର୍ବାନୁମାନ ଦେଖନ୍ତୁ ଆଉ ସ୍ଥାନୀୟ କୃଷି ପାଣିପାଗ ୟୁନିଟ୍ ଦ୍ୱାରା ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ଆବଶ୍ୟକ। ଆପଣଙ୍କର ଔଷଧ ସିଞ୍ଚନ ହେଲା, ସାର ପ୍ରୟୋଗ ହେଲା, ଜଳସେଚନ, ରୁଆ କିମ୍ବା ଅମଳ କରିବା ପୂର୍ବରୁ ପାଣିପାଗ ଦେଖିବାର ଏକ ଛୋଟ ଅଭ୍ୟାସ ଆପଣଙ୍କର ପ୍ରଚୁର ଟଙ୍କା, ପରିଶ୍ରମ ଏବଂ ଫସଲକୁ ନଷ୍ଟ ହେବାରୁ ବଞ୍ଚାଇ ଦେଇପାରିବ।
1: ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଦାଦାମାନେ କାମେ ଲଗାବେ। ତ ଆଜ୍ଞା ଶେଷ ଗୋଟେ କଥା କହନ୍ ଯେ ଆପଣ ଆମର ଚାଷୀ ଭାଇମାନଙ୍କେ ଏ ପାଣିପାଗ ବିଷୟରେ କାଣ ବାର୍ତ୍ତା ଦେବେ?
0: ଦେଖନ୍ତୁ ସବୁ ଚାଷୀମାନଙ୍କ ପାଇଁ ମୋର ଗୋଟିଏ ସରଳ ବାର୍ତ୍ତା ରହିବ, ପାଣିପାଗ ସହିତ ଆମେ ଲଢ଼ିବା ନାହିଁ ବରଂ ପାଣିପାଗ ଅନୁସାରେ ଚାଷ କାର୍ଯ୍ୟରେ ଯୋଜନା ପ୍ରସ୍ତୁତ କରିବା। ତେଣୁ ବର୍ଷା, ତାପମାତ୍ରା, ଆର୍ଦ୍ରତା ଏବଂ ପବନ ପ୍ରାକୃତିକ ବିଷୟ କିନ୍ତୁ ସଠିକ୍ ସମୟରେ ଯୋଜନା କଲେ ଏହା ପ୍ରତିକୂଳ ପ୍ରଭାବକୁ କମ୍ କରାଯାଇପାରିବ। ତେଣୁ ପାଣିପାଗ ପୂର୍ବାନୁମାନକୁ ନିୟମିତ ଅନୁସରଣ କରନ୍ତୁ, ବର୍ଷା ପୂର୍ବରୁ ଅମଳ ଫସଲକୁ ସୁରକ୍ଷିତ ରଖନ୍ତୁ, ସାର ଓ ଔଷଧ ସିଞ୍ଚନ ବନ୍ଦ ରଖନ୍ତୁ, ଅତ୍ୟଧିକ ବର୍ଷାରେ ଜଳ ନିଷ୍କାସନ କରନ୍ତୁ, ଶୁଖିଲା ପାଗରେ ଆର୍ଦ୍ରତା ସଂରକ୍ଷଣ କରନ୍ତୁ, ଘଡ଼ଘଡ଼ି ସମୟରେ ନିଜର ଏବଂ ଗୃହପାଳିତ ପଶୁଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ। ମନେ ରଖନ୍ତୁ ପାଣିପାଗ ସୂଚନା ସେତେବେଳେ ହିଁ ଲାଭଦାୟକ ହେବ ଯେତେବେଳେ ଆପଣ ସେହି ଅନୁସାରେ ସଠିକ୍ ସମୟରେ କାର୍ଯ୍ୟ କରିବେ।
1: ତ ଆଜ୍ଞା ଆପଣ ଆମର ବୈଠକକେ ହେଲେ ଆମର ସଙ୍ଗେ ଖରିଫ ଋତୁରେ ପାଣିପାଗ ଭିତ୍ତିକ ଫସଲ ପରିଚାଳନା ବିଷୟରେ ତିଆରି କରି ବୁଝେଇଦେଲେ। ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଭାଇମାନେ କାମେ ଲଗାବେ ଆର ଉପକୃତ ହେବେ। ତ ଆପଣ ଆମକୁ ସମୟ ଦେଇଥିବାରୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
0: ଜୁହାର।
1: ଶୁଣିଲୁ ନାନି?
2: ଶୁଣିଲି ରେ ଭେ।
1: ହଁ ଦେଖ ଇ ଆଜ୍ଞାର କଥା ଶୁଣିକରି କାମେ ଲଗାରେ ଆମର ଚାଷ ବି ତିଆରି ହେବା। ପାଣିପାଗ ହେଉଛି ସବୁଥିରୁ ମୂଳ କଥା।
2: ହୋଇ ରେ ଭେ,
1: ଇ ପେନ୍ ବାଦଲକେ ଦେଖିକରି ଆମେ ଯଦି ଚାଷ କାମ କଲୁ ଆମର ଚାଷ ବି ଦୁଇ ଗୁଣା ହେବା।
2: ହଁ ରେ ଭେ ଯେ ଆଜ୍ଞା ଗୁଟେ ଗୁଟେ କରି କେତେ ସୁନ୍ଦରା କରି ବୁଝେଇ ଦେଲେ ଦେଖନୁ, ତୁଇ ବି ଧନ୍ୟବାଦ ଦେଇଥିଲୁ, ମୋର ତରଫ ନୁନ ବି ଗୋଟେ ଧନ୍ୟବାଦ।
1: ହଏ ଧନ୍ୟବାଦ ତ ଦେଲୁ ବୋଲନୁ ତ ନାନି, ଏଇଟା ତ ମୁଇଁ କଥା ହେଲି ତୁଇ ଶୁଣିଲୁ ବୋଲନୁ। ଆମର ରେଡ଼ିଓ ମାଧ୍ୟମରେ ଯେନ୍ ଦାଦା ମାନେ ନାନି ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସେମାନେ ବି ଆଜ୍ଞାର କଥାକେ ଶୁଣିକରି ବୋଲନୁ, କାମେ ଲଗାଲେ ତାକର ଚାଷ ବି ଦୁଇ ଗୁଣା ହେବା।
2: ହଁ ରେ ଭେ ନିଶ୍ଚେ ହେବା, ମାତର କହି ଭିତରେ ଦେଖନୁ ସମିଆ ବି କେତେ ଜଲ୍ଦି ଗଡ଼ିଗଲା।
1: ବେଲ ତ ହେଲା ବୋଲନୁ, ବେଲ ହେଲେ ତ ଆମେ ବୈଠକ ଛାଡ଼ିକରି ଯିମା। ତ ବୈଠକ ଛାଡ଼ିକରି ଗଲା ବେଲ୍କେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ଚାଷୀ ଦାଦା, କକା, ବାବା, ମା, ବୋହନ ମନକେ ମୁଇଁ ଗୁରୁବାରୁ ଦାଦା
2: ଆର୍ମି ଗୋଲାପୀ ନାନୀର
1: ଜୁହାର।

ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମ ଗୀତଟି ନେଇଛୁ ଚକା ଚକା ଭଉଁରୀ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ରତିକାନ୍ତ ଶତପଥୀ ଓ ତୃପ୍ତି ଦାସ। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ପରିଚାଳନା ଶରତ ନାୟକ। ଏଥିପାଇଁ ଅନୁରୋଧ କରିଛନ୍ତି ଶିବା ଗୋପ, ପ୍ରେମ ଗୋପ, କପିଲ ଗୋପ, ଶିବାଂଶ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଏବଂ ଦୀପାଲି ଗୋପ। ପଶ୍ଚିମ ସିଂଭୂମ ଚାଇବସା ଝାରଖଣ୍ଡରୁ।

ପରବର୍ତ୍ତୀ ଗୀତ ଅଗ୍ରେନ୍ କୁମ୍ନା ନୂଆପଡ଼ାରୁ ମାନସ ରଞ୍ଜନ ଯାଦବଙ୍କ ଅନୁରୋଧରେ, ସଙ୍ଗୀତ ବୈଦ୍ୟନାଥ ଦାସ, ଗୀତରଚନା ପଞ୍ଚାନନ ନାୟକ, କଥାଚିତ୍ର ଯେଉଁଠି ତୁ ସେଇଠି ମୁଁ, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଓ ପାମେଲା ଜୈନ।

0: ଅକ୍ଷୟ ମହାନ୍ତିଙ୍କ ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି ଓ ଅନୁରାଧା, କଥାଚିତ୍ର ସ୍ୱପ୍ନ ସାଗର। ଏହି ଗୀତ ପାଇଁ ଅନୁରୋଧ କରିଛନ୍ତି ଅଶ୍ୱିନ କୁମାର ନାୟକ, ଲାଖପଦର ନର୍ଲା, କଳାହାଣ୍ଡିରୁ।
1: ସାମୁକା କାଇଁ
2: ଏ ସେ ପାହାଡ ଉପରେ?
1: ଆଉ ତା ଦେହ?
2: ଏତେ ବଡ ବୈଦା ଆସିଥିଲେ କାଲି, ଦେହ ଆଉ କଣ ଖରାପ ରହନ୍ତା? ଯା ସାହେବ, ଘଡ଼ିଆ ହେଲାଣି, ସେ ପାହାଡ ଉପରେ ତମ ଦୀପକୁ ଅନେଇ ରହିଛି।
1: ଆଚ୍ଛା ସାମୁକା, ସାମୁକା, ସାମୁକା,
2: ମୁଁ ଜାଣିଥିଲି ସାହେବ ତମେ ନିଶ୍ଚୟ ଆସିବ।
1: ହେଲେ ଆଉ ଗୋଟେ କଥା ଜାଣିନଥିବ,
2: କଣ
1: ତୋ ପାଇଁ ଗୋଟେ ଜିନିଷ ଆଣିଛି।
2: କଣ?
1: ଚିଠି।
2: ଚିଠି?
1: କଣ ହେଲା, ହସୁଛୁ?
2: ସାର୍, ଚିଠି?
1: ଆରେ ଏଥିରେ ହସିବାର କଣ ଅଛି?
2: ସାର୍, ମୁଁ ତ ମୁଁ, ଆମ ଦୀପରେ ବି କେହି ଏ ଚିଠି ପଢିପାରିବେନି। ପଢି ଶୁଣେଇ ଦିଅ ନା।
1: ପଢିବା ଦରକାର ନାହିଁ, ମୋର ମନେ ଅଛି ମୁଁ କଣ ଲେଖିଛି। ତୁ ତ କହିଲୁ ତୁ ପଢିପାରିବୁନି ବୋଲି,
2: ହେଲେ ବି ମୁଁ ତ ରଖିଥାନ୍ତି।
1: ସାମୁକା,

ଆପଣ ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥା ଚିତ୍ର ଗୀତ। ଏହି ଗୀତଟି ଶୁଣାଉଛୁ ଘୋଡ଼ାବନ୍ଦ କଳାହାଣ୍ଡିରୁ ନୀଳମଣି ସାହୁଙ୍କ ଅନୁରୋଧ କ୍ରମେ ଗୌରୀ କଥା ଚିତ୍ରରୁ। କଣ୍ଠଦାନ କରିଛନ୍ତି ବାଣୀ ଜୟରାମ ଓ ଚିତ୍ତ ଜେନା। ମଧୁସୂଦନ ରାଓଙ୍କ ରଚନାରୁ, ସଙ୍ଗୀତ ପ୍ରଫୁଲ୍ଲ କର।

ପରବର୍ତ୍ତୀ ଗୀତ କ୍ରିଷ୍ଣା ବେଉରାଙ୍କ କଣ୍ଠରେ, ସଙ୍ଗୀତ ଅଭିଜିତ ମଜୁମଦାର, ଗୀତ ରଚନା ନିଜାମ, କଥାଚିତ୍ର ଅଶୋକ ସମ୍ରାଟ। ଏଥିପାଇଁ ଅନୁରୋଧ କରିଛନ୍ତି ସୁଧାଂଶୁ ଶେଖର ପଣ୍ଡା, ଥନଟ ଧର୍ମଗଡ଼, କଳାହାଣ୍ଡିରୁ।

ଶେଷ ଗୀତଟି ପ୍ରଚାର କରୁଛୁ ଡକ୍ଟର ଆରତୀ ସାହୁଙ୍କ ଅନୁରୋଧ କ୍ରମେ। ସେ ଅନୁରୋଧ କରିଛନ୍ତି ଇରିଗେସନ୍ କଲୋନୀ ଭବାନୀପାଟଣାରୁ। କଥାଚିତ୍ର ମାନିନି, କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ, ଗୀତରଚନା ନିଜାମ, ସଙ୍ଗୀତ ରାଧାକୃଷ୍ଣ ଭଞ୍ଜ।

ପ୍ରଚାର କଲୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣନ୍ତୁ ଉସ୍ତାଦ ବିଲାତ ହୁସେନ ଖାଁଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ହେମ କଲ୍ୟାଣ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ଉସ୍ତାଦ ବିଲାତ ହୁସେନ ଖାଁଙ୍କ ଶାସ୍ତ୍ରୀୟ ଗାୟନ। ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ରାତି 11:00।

0: batting 59 for 2 in just 5 overs. And that is the end of this news bulletin.
1: ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ରାତି 11:10। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ। 6:30 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ଚାଷର କଥା ରହିଛି 7:40। 7:45 ପ୍ରଚାର କରିବୁ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିପାରିବେ 8:35। 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 9:00 ଏବଂ 9:10 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା ସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ 9:45 ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରସାରଣ। ଆପଣଙ୍କୁ ପୁଣି ଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।